ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଆଶ୍ୱିନ 15 ଦିନ, ତଦନୁଯାୟୀ 2026 ମସିହା ଅକ୍ଟୋବର ମାସର 7 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଅଞ୍ଜଳି ମିଶ୍ର, କୁମାର ବାପି, ଶୈଳଭାମା, ମହାପ୍ରସାଦ କର ଏବଂ ଇରା ମହାନ୍ତି। ଗୀତଗୁଡ଼ିକ ଥିଲା ଗୁରୁକୃଷ୍ଣ ଗୋସ୍ୱାମୀ, ଅଲେଖ ବିଶ୍ୱାଳ, ନରେନ୍ଦ୍ର ବେହେରା ଏବଂ ଡକ୍ଟର ପ୍ରମିଳା ପାଢ଼ୀଙ୍କ ରଚନାରୁ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଉପନିଷଦରେ କୁହାଯାଇଛି, ଈଶ୍ୱରଙ୍କର ଅସୀମ ଶକ୍ତି ଭିନ୍ନ ଭିନ୍ନ ପ୍ରକାରରେ ସଂସାରରେ ପ୍ରକାଶ ଲାଭ କରିଥାଏ। ଏହା କେତେବେଳେ ଜ୍ଞାନ, କେତେବେଳେ କର୍ମ, ଅଥବା କେତେବେଳେ ଶକ୍ତି ଆକାରରେ ମଧ୍ୟ ପ୍ରକାଶିତ ହୋଇଥାଏ। ପ୍ରକୃତରେ ଦେଖିବାକୁ ଗଲେ ସମଗ୍ର ମାନବ ସମାଜ ଶକ୍ତିର ଉପାସକ। ଜାଣତରେ ହେଉ ବା ଅଜାଣତରେ ହେଉ, ସମସ୍ତେ ଶକ୍ତି ଚାହାନ୍ତି। ବିଜ୍ଞାନ ପ୍ରମାଣ କରିସାରିଲାଣି ପ୍ରତ୍ୟେକ ବସ୍ତୁ ପବିତ୍ର ଏବଂ ଅବିନାଶୀ ଶକ୍ତି। ଏହି ଶକ୍ତି ମଧ୍ୟ ଦିବ୍ୟ ରୂପରେ ସବୁରିଠାରେ ବିଦ୍ୟମାନ। କେନ ଉପନିଷଦରେ ଯକ୍ଷ ପ୍ରଶ୍ନରେ କୁହାଯାଇଛି, ମା ଦୁର୍ଗାଙ୍କର କରୁଣା ହେଲେ ଆତ୍ମଜ୍ଞାନ ଲାଭ ହୁଏ। ଏହି ଗୁପ୍ତ ରହସ୍ୟ ଦେବତାମାନଙ୍କୁ ଉମା କହିଛନ୍ତି। ଏଥିରୁ ସହଜରେ ଅନୁମୟ ଯେ ମା ସର୍ବଦା ଭକ୍ତମାନଙ୍କୁ ସହାୟତା କରିଥାନ୍ତି। ଦେବୀ ପୂଜା ପ୍ରକାରାନ୍ତରେ ଭଗବାନଙ୍କର ଗୁଣକୀର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସର୍ବଶକ୍ତିମାନ ଈଶ୍ୱରଙ୍କର ପୂଜା ଦୁର୍ଗାପୂଜା ମାଧ୍ୟମରେ କରାଯାଇପାରେ। କେତେକ ଅଜ୍ଞ ବ୍ୟକ୍ତି କହିଥାନ୍ତି, ଦୁର୍ଗା ହେଉଛନ୍ତି ବଳି ଭୋଜା ଖାଉଥିବା ଦେବୀ, ରକ୍ତପାନକାରିଣୀ ଦେବୀ। ବାସ୍ତବିକ ଏହା ଭୁଲ ଧାରଣା। ମା ହେଉଛନ୍ତି ପରମ ବୈଷ୍ଣବୀ। ମା ଦୁର୍ଗା କେବଳ ହିନ୍ଦୁମାନଙ୍କର ଆରାଧ୍ୟା ଦେବୀ ନୁହନ୍ତି, ସବୁ ଧର୍ମର ସବୁ ମତର ସେ ଆରାଧ୍ୟା। ଭଗବତ ସତ୍ତାର ସ୍ୱରୂପ ହେଉଛନ୍ତି ଦେବୀ। ଆଜିର ସ୍ୱଳ୍ପବୁଦ୍ଧି ସମ୍ପନ୍ନ ମାନବ ସମାଜକୁ ସହଜ ସରଳ ଭାବେ ବୁଝାଇ ଦେବା ପାଇଁ ପ୍ରାଚୀନ ଭାରତର ମୁନି ଋଷିମାନେ ଦୁର୍ଗାଙ୍କୁ ଦେବୀ, ଶକ୍ତି ଇତ୍ୟାଦି ନାମରେ ନାମିତ କରିଛନ୍ତି। ବାସ୍ତବ କ୍ଷେତ୍ରରେ ଶକ୍ତିର ଅର୍ଥ ସୀମିତ ଅର୍ଥରେ ବ୍ୟବହାର କରାଯାଇପାରିବ ନାହିଁ। ଆଦିଶକ୍ତିଙ୍କର ମାୟା ଅବାଙ୍ଗ ମାନସ ଗୋଚର। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ନିଜେ କହିଛନ୍ତି, ମମ ମାୟା ଦୂରତ୍ୱୟା। ମାଙ୍କର କୃପା ଅହେତୁକୀ, ଦୟା ଅପରିସୀମ, ଅକଳନ୍ତି ଜ୍ଞାନ, ଅମାପ ଶକ୍ତି, ତାଙ୍କର ମହିମା ଅବର୍ଣ୍ଣନୀୟ। ସେ ଏକାଧାରରେ ଆଧିଭୌତିକ ପ୍ରାଚୁର୍ଯ୍ୟ ଦେଇପାରନ୍ତି ଏବଂ ଆଧ୍ୟାତ୍ମିକ ମୁକ୍ତି ମଧ୍ୟ ପ୍ରଦାନ କରିପାରନ୍ତି। ଖୋଲା ହୃଦୟ ନେଇ ତାଙ୍କ ନିକଟକୁ ଯିବାକୁ ହେବ। ରିକ୍ତ ଅଞ୍ଜଳି ପ୍ରସାରଣ କରି ଭକ୍ତି ତଦ୍ଗତ ଚିତ୍ତ ଓ ନିର୍ମଳ ମନରେ ତାଙ୍କ ଚରଣାରବିନ୍ଦରେ ନିବେଦନ କରିବାକୁ ପଡ଼ିବ। ଅହମ୍ଭାବ, ଚତୁରତା, ସ୍ୱାର୍ଥପରତା ଓ କୁଟିଳତା ପରିହାର କରିବାକୁ ହେବ। ମାଆଙ୍କର ପାଦପଦ୍ମରେ ଆପଣାଙ୍କୁ ସର୍ବତ ଭାବେ ସମର୍ପଣ କରିଦେବାକୁ ହେବ। ମାଆଙ୍କର ଯଶଗାନ ଗୁଣକୀର୍ତ୍ତନ କଲେ ତାଙ୍କର ମାତୃହୃଦୟ ତରଳିଯିବ। ଅଜେୟ ମହିଷାସୁରକୁ ଯୁଦ୍ଧରେ ଜୟ କରି ବଧ କରିଥିବାରୁ ମା ଦୁର୍ଗାଙ୍କୁ ବୈଜୟନ୍ତୀ ଶକ୍ତି ହିସାବରେ ପୂଜା କରାଯାଏ। କିନ୍ତୁ ଆଧ୍ୟାତ୍ମିକ

ଆଧ୍ୟାତ୍ମିକ ମାର୍ଗର ପଥିକ ସାଧକ ପାଇଁ ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଆଧ୍ୟାତ୍ମିକ ଦିଗରୁ ପର୍ଯ୍ୟାଲୋଚନା କଲେ ଜଣାଯିବ, ମଣିଷର ଜନ୍ମ ଆତ୍ମ ସାକ୍ଷାତକାର ପାଇଁ। ସାଧକ ନିଜର ସମସ୍ତ ଆବିଳତାକୁ ତ୍ୟାଗ କରି ସ୍ୱଚ୍ଛ ହୃଦୟରେ ସାଧନାରତ ହେଲେ ସ୍ଫଟିକ ସ୍ୱଚ୍ଛ ପରମପୁରୁଷଙ୍କର ସାନ୍ନିଧ୍ୟ ଲାଭ କରିବାକୁ ସମର୍ଥ ହୋଇପାରିବ। ତାହେଲେ ସେ ଦିବ୍ୟଗୁଣର ଅଧିକାରୀ ହୋଇ ପୁଣ୍ୟ ଅର୍ଜନ କରିପାରିବ। ନିବାତ ନିଥର ସ୍ଥିର ହ୍ରଦର ସ୍ୱଚ୍ଛ ଜଳରାଶି ଦେହରେ ଉଷାକାଳର ଋଣ କିରଣ ପ୍ରତିଭାତ ହେବା ପରି ସାଧକର ପବିତ୍ର ହୃଦୟରେ ଜ୍ଞାନାଲୋକ ପ୍ରତିଫଳିତ ହେବ। ଏଥିପାଇଁ ସାଧକକୁ ଅଟଳ ମନୋବଳ, ଅଖଣ୍ଡ ଅଧ୍ୟବସାୟ ଓ ନିରଳସ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟ କଥାରେ କହିଲେ, ଶକ୍ତି ଓ ଅସୀମ କାର୍ଯ୍ୟକ୍ଷମତା ନିହାତି ଆବଶ୍ୟକ। ତାହେଲେ ଦିବ୍ୟଶକ୍ତି ମା ସାଧକ ସମ୍ମୁଖରେ ଆବିର୍ଭୂତା ହୁଅନ୍ତି।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲି ଶଙ୍କର୍ଷଣ ମଙ୍ଗରାଜ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦେଶ ବିରଚିତ ଶ୍ରୀମଦ୍ ଭାଗବତର 180ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଚିତ୍ରକେତୁଙ୍କ ପ୍ରାର୍ଥନା ଶୁଣି ଦୀନବତ୍ସଳ ଅଙ୍ଗିରା ଋଷି ଚରୁପାକ କଲେ ଏବଂ ରାଜାର ଜ୍ୟେଷ୍ଠା ପତ୍ନୀ କୃତଦ୍ୱିତୀକୁ ତାହା ଭୋଜନ କରାଇଲେ। ଏହାଦ୍ୱାରା ପୁତ୍ରଜାତ ହେବ, ରାଜାକୁ ହର୍ଷ ଏବଂ ଶୋକ ପ୍ରଦାନ କରିବ। ଯଥା ସମୟରେ ରାଜାଙ୍କର ଆନନ୍ଦ ବର୍ଦ୍ଧନ କରି ରାଣୀଙ୍କ ଗର୍ଭରୁ ସୁକୁମାର ପୁତ୍ରଟିଏ ଜନ୍ମ ହେଲା। ତାଙ୍କର ଅନ୍ୟାନ୍ୟ ମହିଷୀଗଣ ଈର୍ଷାନ୍ୱିତ ହୋଇ ସେହି ପୁତ୍ରକୁ ବିଷ ଖୁଆଇ ମାରିଦେଲେ। ରାଣୀ କୃତଦ୍ୱିତୀ ପୁତ୍ରର ଅକସ୍ମାତ ମୃତ୍ୟୁରେ ଶୋକାତୁର ହୋଇ ଜ୍ଞାନ ହରାଇଲେ।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 180ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାସରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବିଳମ୍ବରେ ରୁଆଯାଇଥିବା ଧାନରେ ଥୋଡ଼ସାର ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ ଓ 20 କିଲୋଗ୍ରାମ ପଟାସ ଖାଦ୍ୟ ସାର ହିସାବରେ ପ୍ରୟୋଗ କରନ୍ତୁ। ଗନ୍ଧି ପୋକ ଦମନ ପାଇଁ କିଆରୀରେ ନିମ୍ବ ମଞ୍ଜି ପ୍ରସ୍ତୁତ ଦ୍ରବଣ 5% ସିଞ୍ଚନ କରନ୍ତୁ, କିମ୍ବା ମାଲାଥିଅନ୍ ଓ କ୍ଲୋରୋପାଇରିଫସ୍ ଗୁଣ୍ଡ ଔଷଧ ଏକର ପିଛା 8 କିଲୋଗ୍ରାମ ହିସାବରେ ଭୋର ସମୟରେ ଗଛ ଉପରେ ମଶାରି କନା ଥଳି ଦ୍ୱାରା ଉଡ଼ାନ୍ତୁ। ମାଟିଆ ଗୁଣ୍ଡିର ପୂର୍ଣ୍ଣାଙ୍ଗ ପୋକ କିମ୍ବା ଅର୍ଭକ ଦେଖାଦେଲେ ବିଭିନ୍ନ ପରିଚାଳନା ପଦ୍ଧତି ଅବଲମ୍ବନ କରି ମାଟିଆ ଗୁଣ୍ଡି ପୋକକୁ ବିନାଶ କରନ୍ତୁ। ପ୍ରଥମେ ଆକ୍ରାନ୍ତ କିଆରୀରୁ ଠିଆ ପାଣି ନିଷ୍କାସନ କରନ୍ତୁ ଓ ଜମିକୁ ଶୁଷ୍କ ରଖନ୍ତୁ। ଅଦଳ ବଦଳ କରି ଜମିରେ ପାଣି ମଡ଼ାନ୍ତୁ ଓ ଜମିରୁ ପାଣି ନିଷ୍କାସନ କରନ୍ତୁ। ପ୍ରତି 6 ଫୁଟ ଅନ୍ତରରେ ପାହି ତିଆରି କରନ୍ତୁ। ଏହାଦ୍ୱାରା ବୁଦାମୂଳକୁ ଆଲୋକ ଓ ବାୟୁ ଚଳାଚଳ ସହଜ ହୋଇଥାଏ ଏବଂ କୀଟନାଶକ ପ୍ରୟୋଗ କରିବା ସୁବିଧା ହୋଇଥାଏ। କୀଟନାଶକ ପ୍ରୟୋଗ ପୂର୍ବରୁ ପାହି ପ୍ରସ୍ତୁତ କରନ୍ତୁ। ସଦାସର୍ବଦା ଅନୁମୋଦିତ ମାତ୍ରାରେ କୀଟନାଶକ ପ୍ରୟୋଗ କରନ୍ତୁ। କୀଟନାଶକ ସିଞ୍ଚନ ସମୟରେ ସ୍ପ୍ରେୟର ନୋଜଲକୁ ବୁଦାମୂଳକୁ ଦେଖାଇ ସିଞ୍ଚନ କରନ୍ତୁ, ଯେପରିକି ପୋକଗୁଡ଼ିକ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବେ। ଦରକାର ପଡ଼ିଲେ 10 ଦିନ ଅନ୍ତରରେ କୀଟନାଶକ ପରିବର୍ତ୍ତନ କରି ସିଞ୍ଚନ କରନ୍ତୁ। ଏକା ପ୍ରକାର ଔଷଧ ଦ୍ୱିତୀୟବାର ସିଞ୍ଚନ କରନ୍ତୁ ନାହିଁ। ମକାରେ ଚୋପା ହଳଦିଆ ପଡ଼ି ଦାନା ପାକଳ ହେଲେ ଅମଳ କରନ୍ତୁ। ମକାର ଚୋପା ଛଡ଼ାଇ 7-8 ଦିନ ଖରାରେ ଶୁଖାଇ ମଞ୍ଜି ବାହାର କରନ୍ତୁ। ଏଥିପାଇଁ ହସ୍ତଚାଳିତ ବା ଶକ୍ତିଚାଳିତ ମକା ଛଡ଼ା ଯନ୍ତ୍ର ବ୍ୟବହାର କରନ୍ତୁ। ମାଣ୍ଡିଆରେ କେଣ୍ଡାଗୁଡ଼ିକ ଧୂସର ବର୍ଣ୍ଣ ହୋଇଗଲେ 2-3 ଥରରେ କେଣ୍ଡା କାଟି ଅମଳ କରନ୍ତୁ ଓ ମୂଳରୁ ଗଛ କାଟି ଗୋଖାଦ୍ୟ ରୂପେ ବ୍ୟବହାର କରନ୍ତୁ। କେଣ୍ଡାଗୁଡ଼ିକ 3-4 ଦିନ ଖରାରେ ଶୁଖାଇ ଅମଳ କରିନିଅନ୍ତୁ। ଗହମ ବୁଣିବା ପାଇଁ ଜମିକୁ ଗୁଣ୍ଡ ଚାଷ କରନ୍ତୁ ଓ ମୂଳି ସଫା କରି ପଟାଳି ପ୍ରସ୍ତୁତ କରନ୍ତୁ। ଗହମର ଉନ୍ନତ ବିହନ ସାଗରିକା, ଉତ୍କଳିକା, କଲ୍ୟାଣ ସୋନା, UP 262 ସଂଗ୍ରହ କରନ୍ତୁ। ମୁଗର ଉନ୍ନତ କିସମ TARM 1, TARM 2, PUSA 9072, OBGG 52, OUM 11-5, ସୁଜାତା, ଧଉଳି, IPM 2-14, IPM 2-3 ବ୍ୟବହାର କରନ୍ତୁ। ବିରିର ଉନ୍ନତ କିସମ T9, PANTHAYU 30, PANTHAYU 35, ପ୍ରସାଦ, Sekhar 2, ସାରଳା, ମହୁରୀ, ଶଶୀ। ମୁଗ, ବିରି, ମଟର ଆଦିକୁ ଧାନ କାଟିବାର 7 ଦିନ ପୂର୍ବରୁ ଅନୁମୋଦିତ ବିହନର 1.5 ଗୁଣ ପାଇରା ଫସଲ ପାଇଁ ଛଟା ବୁଣା କରନ୍ତୁ। ମୁଗ କିସମ TARM 1 ଓ 2, PDM 11 ଓ 54, ବିରି କିସମ ସାରଳା, PU 30 ଓ 35 ଏହି ମାସରେ ବୁଣାବୁଣି କରନ୍ତୁ। ବିହନ ବୁଣିବା ପୂର୍ବରୁ ରାଇଜୋବିୟମ ଜୀବାଣୁ କଲଚର କିଲୋ ପ୍ରତି 20 ଗ୍ରାମ ଦ୍ୱାରା ବିଶୋଧନ କରନ୍ତୁ। ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଖାଦ୍ୟ ସାରରେ ବ୍ୟବହାର କରନ୍ତୁ।
0: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ପାଗ

ଇହୁଦୀ ଧର୍ମବାଣୀ ରହିଛି, ହୃଦୟ ହେଉଛି ଶ୍ରେଷ୍ଠ ଧର୍ମ ଉପଦେଷ୍ଟା, ସମୟ ହେଉଛି ଶ୍ରେଷ୍ଠ ଶିକ୍ଷକ, ପୃଥିବୀ ହେଉଛି ଶ୍ରେଷ୍ଠ ପୁସ୍ତକ, ଏବଂ ଶ୍ରେଷ୍ଠ ବନ୍ଧୁ ହେଉଛନ୍ତି ଭଗବାନ।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳି ଆଖଡ଼ା ସୁଗମ ସଙ୍ଗୀତ ସକାଳ 7:55 କାର୍ଯ୍ୟକ୍ରମ ହେଲୋ ବାରିପଦା ସକାଳ 8:15 ଏବଂ ସକାଳ 8:45 କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ ସକାଳ 8:30। ଦିନ 12ଟାରେ ଖଞ୍ଜଣି ଭଜନ ପରିବେଷଣ କରିବେ ଶିଳ୍ପୀ ଫକୀରଚରଣ ସାହୁ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ସନ୍ଧ୍ୟା 6ଟାରେ ଭକ୍ତି ଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15 ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ଲକ୍ଷ୍ମୀଧର ମୁର୍ମୁ ସାଥୀ କଳାକାର। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରରେ ଗୀତ ରାତି 8। ରାତି 8:30 ସୁଗମ ସଙ୍ଗୀତ ଗୀତ ଅତୀତ ରାତି 8:40। ଏକକ କଥା ହେଇଥିବା କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତବନ୍ଧୁ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି, ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମତଦାତା ତାଲିକାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। 3 ଦିନ ଧରି ଚାଲିବାକୁ ଥିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସ୍ଆଇଆର୍ ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁଣି ଥରେ ଭୋଟର ତାଲିକାରେ ସାମିଲ କରିବା ତଥା ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ 6 ମାଧ୍ୟମରେ ପଞ୍ଜୀକରଣ ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ନାରୀ ଶକ୍ତି ନେତୃତ୍ୱ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଆୟୋଜିତ ଶୁଦ୍ଧ ଫେରସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ 1,79,809 ସ୍ୱୟଂସହାୟକ ଗୋଷ୍ଠୀକୁ 99,26,00,000 ଟଙ୍କାର ଶୁଦ୍ଧ ଫେରସ୍ତ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଟକ ଜିଲ୍ଲାରେ ପର୍ଯ୍ୟଟନର ବିକାଶ, ମିଶନ ଶକ୍ତି ଏବଂ ମହିଳା ଓ ଶିଶୁ ବିକାଶ ନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ ଗୃହ ନିର୍ମାଣ ସହ ସୁଭଦ୍ରା ଶକ୍ତି କାଫେଗୁଡ଼ିକର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥୀ ଚୟନ, ନାମାଙ୍କନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆବଶ୍ୟକ ସୂଚନା ଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ପରିବେଶ ବଜାୟ ରଖିବା ସହ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀମତୀ ଗର୍ଗ ନିର୍ବାଚନ ସମୟରେ କୌଣସି ପ୍ରକାର ହିଂସା ଘଟଣା ଏଡ଼ାଇବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆସନ୍ତା 9 ତାରିଖ ନାମାଙ୍କନ ପତ୍ର ଦାଖଲ ଏବଂ 15 ତାରିଖରେ ଭୋଟ୍ ଗ୍ରହଣ ହେବ। ଫାଇଟର ପାଇଲଟ୍ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦୀକ୍ଷିତ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏସ୍ପି ସିଂଙ୍କ ସ୍ଥାନ ନେବେ। ଶ୍ରୀ ଦୀକ୍ଷିତ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି। ଏଥିସହ 25 ପ୍ରମୁଖ

0: ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଏବଂ ଜ୍ଞାନର ସୁବିନିମୟ ସହ ପରସ୍ପର ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଗୁଜରାଟ ଗସ୍ତ କରିଛନ୍ତି। ଗସ୍ତ କାଳରେ ରାଜ୍ୟର ବରିଷ୍ଠ ଅଧିକାରୀବୃନ୍ଦ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଅନୁଭୂତି ବାଣ୍ଟିବା ସହ ଜ୍ଞାନ ଆହରଣ କରିଥିଲେ। ପୁରୀରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଜଙ୍ଗଲ ବିଭାଗ ସମ୍ପର୍କିତ ସମସ୍ୟାର ସମାଧାନ ହେବା ସହ କୋଷ୍ଟାଲ ରେଗୁଲେସନ ଜୋନ୍ ବା ଉପକୂଳ ନିୟନ୍ତ୍ରଣ କ୍ଷେତ୍ର ଅନୁମତି ପତ୍ର ମିଳିଥିବା ଜଣାପଡ଼ିଛି। ପୂର୍ବରୁ ବିମାନ ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋମନା ବ୍ଲକ ଛିନ୍ନପାଣିସ୍ଥିତ ମେସର୍ସ ଚକାନୟନ ଟେକ୍ସଟାଇଲ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଭୁବନେଶ୍ୱରରେ 19ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ବା ସହରାଞ୍ଚଳ ଗତିଶୀଳ ଭାରତ ସମ୍ମିଳନୀ ଆୟୋଜିତ ହେବ। ଆବାସ ସହରୀ କାର୍ଯ୍ୟ ମନ୍ତ୍ରଣାଳୟର ଏହି ବାର୍ଷିକ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ ସ୍ଥାୟୀ ସହରୀ ଯାତାୟତ ପାଇଁ ନୂତନ ସମାଧାନ ଅନ୍ୱେଷଣର ସୁଯୋଗ ପ୍ରଦାନ କରିବ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ପ୍ରୋଷ୍ଟେଟ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ ଚୌଧୁରୀ।
2: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର କରିଥାଏ। ବୟସ ବଢ଼ିବା ସହିତ ଏହା ବଡ଼ ହେବାକୁ ଲାଗେ। ଯଦି ପ୍ରୋଷ୍ଟେଟ୍ ବହୁତ ବଡ଼ ହୁଏ ତେବେ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ପ୍ରୋଷ୍ଟେଟ୍ ସମସ୍ୟା 2 ପ୍ରକାର ହୋଇପାରେ, ଯଥା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ସମସ୍ୟା। ଆସନ୍ତୁ ଜାଣିନେବା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ବିଷୟରେ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଅନେକ ପ୍ରକାର ହୋଇପାରେ। ପ୍ରଥମଟି ହେଲା ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍। ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହଠାତ୍ ଆରମ୍ଭ ହୋଇଥାଏ। ପ୍ରୋଷ୍ଟେଟ୍ ଲକ୍ଷଣ ବ୍ୟତୀତ ଯଦି ଆପଣଙ୍କର ଜ୍ୱର, ଥଣ୍ଡା କିମ୍ବା ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଅଧିକାଂଶ ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଥାଏ। ଅସମ୍ପୂର୍ଣ୍ଣ ଚିକିତ୍ସା ଦ୍ୱାରା ଏହା ପ୍ରୋଷ୍ଟେଟ୍ ଆବ୍ସେସ୍ ବା ପ୍ରୋଷ୍ଟେଟ୍ରେ ପୂଜ ହୋଇଯାଇପାରେ। ଦ୍ୱିତୀୟଟି ହେଲା କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍। ପ୍ରୋଷ୍ଟେଟ୍ ସଂକ୍ରମଣ ଯାହା ବାରମ୍ବାର ଫେରିଆସେ ତାକୁ କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ କୁହାଯାଏ। ଏହି ବିରଳ ସମସ୍ୟାର ଚିକିତ୍ସା କରିବା କଷ୍ଟକର ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରିବା କାମ କରିପାରେ। ତୃତୀୟଟି ହେଲା କ୍ରୋନିକ୍ ପ୍ରୋଷ୍ଟାଟାଇଟିସ୍, ଯାହାକୁ କ୍ରୋନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ। ଏହା ଏକ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା। ଏହା ତଳ ପିଠିରେ, ତଳି ପେଟରେ, ଦୁଇ ଜଙ୍ଘ ଓ ପିଚା କିମ୍ବା ଲିଙ୍ଗର ପ୍ରାନ୍ତରେ ଯନ୍ତ୍ରଣା ଦେଇପାରେ। ଔଷଧ ଜୀବନଶୈଳୀରେ ପରିବର୍ତ୍ତନ, ଉଷୁମ ପାଣିରେ କିଛି ସମୟ ବସିବା, ସମୟ ଅନୁସାରେ ବେଳେବେଳେ ବୀର୍ଯ୍ୟକୁ ବାହାର କରିବା ଏବଂ କିଛି ତଳି ପେଟର ବ୍ୟାୟାମ କଲେ ଏଥିରୁ ଉପଶମ ମିଳିଥାଏ। ଚିକିତ୍ସାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ନିଶ୍ଚିତ ହୁଅନ୍ତୁ। ବୟସ୍କ ପୁରୁଷମାନଙ୍କଠାରେ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ବା BPH ବହୁତ ସାଧାରଣ। ଏହାର ଅର୍ଥ ପ୍ରୋଷ୍ଟେଟ୍ ବୃଦ୍ଧି ହୋଇଛି କିନ୍ତୁ କର୍କଟ ରୋଗ ନୁହେଁ। ଆସନ୍ତୁ ଜାଣିବା ବର୍ତ୍ତମାନ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣଗୁଡ଼ିକ କ'ଣ। ସେଗୁଡ଼ିକ ହେଲା ବାରମ୍ବାର ପରିସ୍ରା କରିବା, ପରିସ୍ରା କରିବା ପାଇଁ ରାତିରେ ଅନେକ ଥର ଉଠିବା, ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ଯନ୍ତ୍ରଣା କିମ୍ବା ପରିସ୍ରାରେ ଜ୍ୱଳନ ହେବା, ତଳ ପିଠି, ପିଚା, ପେଲଭିକ୍ କିମ୍ବା ରେକ୍ଟାଲ ଅଞ୍ଚଳରେ କିମ୍ବା ଉପର ଜଙ୍ଘରେ ବାରମ୍ବାର ଯନ୍ତ୍ରଣା ହେବା, ପରିସ୍ରା ଥପାଏ ଥପାଏ ପଡ଼ିବା। ଏଗୁଡ଼ିକ ସମସ୍ୟା ଯଦି ଆପଣଙ୍କଠାରେ ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ପରେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କର୍କଟ ରୋଗ ବିଷୟରେ। ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ

ଅଛନ୍ତି ଏହା ଏକ ବିପଦ ହୋଇଥାଏ। ଯଦି ଆପଣଙ୍କ ବାପା କିମ୍ବା ଭାଇଙ୍କର ପ୍ରୋଷ୍ଟେଟ୍ କର୍କଟ ଥାଏ ତେବେ ଆପଣଙ୍କଠାରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ରହିଛି। ଖାଦ୍ୟପେୟ ବିଷୟରେ ମୁଁ କହି ରଖିବି ଯେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ପୁରୁଷଙ୍କ ପାଇଁ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଅଧିକ ହୋଇପାରେ। ଆପଣଙ୍କଠାରେ ଯଦି ପରିସ୍ରା ଜନିତ କିଛି ଅସୁବିଧା ପରିଲକ୍ଷିତ ହୁଏ ତାହେଲେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ଡାକ୍ତର ହିଁ

0: ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା ଡାକ୍ତରମାନଙ୍କୁ ସମସ୍ୟାର ପ୍ରକୃତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣମାନଙ୍କଠାରେ ଯଦି ଏହିପରି କିଛି ଲକ୍ଷଣ ପରିଲକ୍ଷିତ ହୁଏ, ଯାହାକି ବାରମ୍ବାର ପରିସ୍ରା କରିବା କିମ୍ବା ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବା, ସେଥିପାଇଁ ଆପଣ ନିୟମିତ ଭାବେ ଏକ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ପ୍ରୋଷ୍ଟେଟ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସଞ୍ଜୟ ଚୌଧୁରୀ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରାକୁ ଆଜି ପୂରିଲା 25 ବର୍ଷ। ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ସମାବେଶକୁ କରିବେ ସମ୍ବୋଧନ। ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ଓ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି। ହିମାଚଳର ରୋହତାଙ୍ଗ ସ୍ଥିତ ଅଟଳ ସୁଡ଼ଙ୍ଗ ଆଜି ପରିଦର୍ଶନ କରିବେ ରାଷ୍ଟ୍ରପତି। ଏବଂ ଲକ୍ଷ୍ନୌ ଟି20 ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଅବସରରେ ଶ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିକଶିତ ଭାରତ ସଂକଳ୍ପ ସମାବେଶକୁ ଆଜି ସମ୍ବୋଧନ କରିବେ। କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗଦେବେ। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ବିନୋଦ ତାୱଡେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପ୍ରମୁଖ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ 25 ବର୍ଷ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ରେ ତାଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଗତକାଲି ଏକ ସଂକଳ୍ପ ପାରିତ କରିଛି। ଶ୍ରୀ ମୋଦି 2001 ମସିହା ଅକ୍ଟୋବର 7 ତାରିଖରେ ପ୍ରଥମେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରେ 2014ରେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଜି ସରକାରଙ୍କ ମୁଖ୍ୟ ଭାବେ ସେ 25 ବର୍ଷ ପୂରଣ କରିଛନ୍ତି। କ୍ୟାବିନେଟ୍ର ଏହି ନିଷ୍ପତ୍ତି ସମ୍ପର୍କରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଗତ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଶକ୍ତ କରିବାରେ ସହାୟକ ହୋଇଛି। ଏକ ସାଧାରଣ ପରିବାରରୁ ଆସିଥିବା ବ୍ୟକ୍ତି ଦେଶ ସେବା ପ୍ରତି ନିଜକୁ ଉତ୍ସର୍ଗ କରି ଆଜି ପର୍ଯ୍ୟନ୍ତ ଏହାକୁ ଜାରି ରଖିବାରେ ସଫଳ ହୋଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଗଣତାନ୍ତ୍ରିକ ଦେଶରେ ଅନନ୍ୟ।
3: माननीय प्रधानमंत्री जी ने निरंतर सेवा देश की है, इसके लिए कैबिनेट ने अभिनंदन किया माननीय प्रधानमंत्री जी का और एक प्रस्ताव पारित किया। जिस तरह से गुजरात में प्रधानमंत्री जी ने अपने कार्यक्रमों के माध्यम से, नीतियों के माध्यम से कई ऐसे परिवर्तन किए जिसके लिए दुनिया भर में माननीय प्रधानमंत्री जी को जो काम उन्होंने किए वो सारे काम आगे जाके देश के लिए एक बड़ी टेम्पलेट बने। तो गुजरात मॉडल को दुनिया भर में पहचाना गया, सराहा गया और भारत भर में उसकी इम्प्लीमेंटेशन हुई।
2: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦ୍ୱିତୀୟ ଭାରତ ଇଏଫ୍ଟିଏ ସମୃଦ୍ଧି ସମ୍ମିଳନୀ 2026କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗଏ ପାର୍ମେଲିନ୍ ସମ୍ବୋଧନ କରିବେ। ଭାରତ ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତି ନାମର ଏବେ ପ୍ରଥମ ବାର୍ଷିକୀ ପାଳନ କରାଯାଉଛି। ସମ୍ମିଳନୀରେ ଇଏଫ୍ଟିଏ ଅନ୍ତର୍ଭୁକ୍ତ ଦେଶ ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସ୍ଲ୍ୟାଣ୍ଡ ଓ ଲିସେନ୍ଷ୍ଟାଇନ୍ର ବରିଷ୍ଠ ପଦାଧିକାରୀ, ଶିଳ୍ପ ନେତୃତ୍ୱ ପ୍ରମୁଖ ଅଂଶୀଦାର ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ତଥା ବ୍ୟାବସାୟିକ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ନବସୃଜନ କ୍ଷେତ୍ରରେ ନୂତନ ମାର୍ଗ ଚିହ୍ନଟ କରିବା ପାଇଁ ସମ୍ମିଳନୀରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଭାରତରେ $100 ବିଲିୟନ୍ ନିବେଶ, ସହଭାଗିତା ନିର୍ମାଣ ଏବଂ ଏକନିୟୁତ ସୁଯୋଗ ସୃଷ୍ଟି ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଶ୍ରୀ ପାର୍ମେଲିନ୍ ଭାରତକୁ ଏବେ 3-ଦିନିଆ ଗସ୍ତରେ ଆସିଛନ୍ତି। ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ମଧ୍ୟରେ ଇଏଫ୍ଟିଏ ସହଯୋଗ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଗତବର୍ଷ ଅକ୍ଟୋବର 1ରୁ କାର୍ଯ୍ୟକାରୀ ହୋଇଥିଲା। ସମାବେଶୀ ଏବଂ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତି ବିଦ୍ୟାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ମୋବାଇଲ କଂଗ୍ରେସ

0: ପୂର୍ବରୁ ନୂଆଦିଲ୍ଲୀର ସେବାତୀର୍ଥଠାରେ ମୋବାଇଲ୍ ଯୋଗାଯୋଗ ସଂଘର ବିଶ୍ୱ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା କାଳରେ ଗତକାଲି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ନାଗରିକ ସମାନ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ସେବାଗୁଡ଼ିକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସାର୍ବଜନୀନ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିଗୁଡ଼ିକୁ ସମ୍ଭାବନାର ପରିବର୍ତ୍ତନକାରୀ ଶକ୍ତି ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏବେ ବର୍ଦ୍ଧିତ ଦୃଶ୍ୟ ପ୍ରାସଙ୍ଗିକତାକୁ ପ୍ରଦର୍ଶନ କରୁଛି। ଏଭଳି ବ୍ୟବସ୍ଥା ଦକ୍ଷିଣ ବିଶ୍ୱଗୁଡ଼ିକ ପାଇଁ ଏକ ସ୍ପ୍ରିଙ୍ଗ ବୋର୍ଡ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇରୁ ନାଗରିକଙ୍କୁ ସୁରକ୍ଷିତ ରଖିବା ନେଇ ନିରନ୍ତର ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶକୁ 3 ଦିନିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବିଳାସପୁରଠାରେ ପହଞ୍ଚିବା ପରେ ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଦକ ଓ ଡିଗ୍ରୀ ପ୍ରଦାନ କରିଥିଲେ। ଗସ୍ତର ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ରୋହତାଙ୍ଗସ୍ଥିତ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସୁଡ଼ଙ୍ଗର ଉତ୍ତର ଏବଂ ଦକ୍ଷିଣ ପାର୍ଶ୍ୱ ଉଭୟ କ୍ଷେତ୍ରକୁ ରାଷ୍ଟ୍ରପତି ପରିଦର୍ଶନରେ ଯିବେ। ଏହି ସୁଡ଼ଙ୍ଗ ସମ୍ପର୍କରେ ସୀମା ସଡ଼କ ସଂଗଠନର ଅଧିକାରୀଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିବାର ସମ୍ଭାବନା ରହିଛି। ଅପରାହ୍ନରେ ମନାଲିର ପ୍ରସିଦ୍ଧ ହିଡିମ୍ବା ମନ୍ଦିରରେ ରାଷ୍ଟ୍ରପତି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଗୋଆର ସାଗରମାଳା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଦେଶର ସାମୁଦ୍ରିକ କ୍ଷେତ୍ର ଏବେ ବାଣିଜ୍ୟ ବ୍ୟବସାୟ ପାଇଁ ମେରୁଦଣ୍ଡ ସାବ୍ୟସ୍ତ ହୋଇଛି। 11,000 କିଲୋମିଟରରୁ ଅଧିକ ଦୀର୍ଘ ଉପକୂଳ ଅଞ୍ଚଳ ଏବଂ 14,500 କିଲୋମିଟର ସମ୍ଭାବ୍ୟ ଜଳପଥ ଯୋଗାଯୋଗ ତଥା ପ୍ରମୁଖ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ ମାର୍ଗର ଉପଯୋଗକୁ ଦୃଷ୍ଟିରେ ରଖି 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ସାଗରମାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭାରତର ସାମୁଦ୍ରିକ ସମ୍ଭାବନାକୁ ବିନିଯୋଗ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏକ ଦୃଢ଼ ସାମୁଦ୍ରିକ ଐତିହ୍ୟ, ବ୍ୟାପକ ଜଳପଥ ଏବଂ ମୋରମୁଗାଓ ବନ୍ଦର ସହ ଗୋଆରେ ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ଦର ଭିତ୍ତିଭୂମିର ବିକାଶ ସହିତ ଆଭ୍ୟନ୍ତରୀଣ ଜଳପଥ ଓ କ୍ରୁଜ୍ ପର୍ଯ୍ୟଟନ ଅଧିକ ବ୍ୟାପକ ହୋଇଛି। ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇଛି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ପାକିସ୍ତାନ ବନ୍ଧୁକଧାରୀ 4 ଦିନ ଧରି ସହରର କେତେକ ଅଞ୍ଚଳକୁ କବ୍ଜା କରି ରଖିଥିଲେ। ଭାରତ ଏହାର ପ୍ରତ୍ୟୁତ୍ତରରେ ପ୍ରମାଣ ସ୍ୱରୂପ କେବଳ କାଗଜପତ୍ର ପ୍ରସ୍ତୁତିରେ ନିଜକୁ ସୀମିତ ରଖିଥିଲା। ଏହି ନଥିପତ୍ର ସୀମା ଆରପଟକୁ ଗଲା, କିନ୍ତୁ ଏହାର କିଛି ଫଳ ହେଲା ନାହିଁ। ବିଭିନ୍ନ ସମୟରେ ବାରମ୍ବାର ଆକ୍ରମଣ ଜାରି ରହିଲା ଏବଂ ପ୍ରତ୍ୟେକ ଥର ତତ୍କାଳୀନ ସରକାର ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ କାଗଜପତ୍ର ମାଧ୍ୟମରେ ପ୍ରମାଣ ଦାଖଲ କରିବାରେ ନିଜକୁ ସୀମିତ ରଖିଥିଲେ। ତେବେ ସେପ୍ଟେମ୍ବର 2016 କ୍ଷମା ପ୍ରଦାନ କରିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା। ଭାରତୀୟ ସେନା ନିୟନ୍ତ୍ରଣ ରେଖା ପାର କରି ଆତଙ୍କବାଦୀ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ଅପରେସନ ଘୋଷଣା କରାଯିବା ସହ ଏହାର ସଫଳ ପରିଚାଳନା କରାଯାଇଥିଲା। ଆତଙ୍କବାଦ ବିରୁଦ୍ଧରେ ଏହା ଥିଲା ଭାରତର ସ୍ପଷ୍ଟ ସୂଚନା। ଆତଙ୍କବାଦୀ ଆକ୍ରମଣର ସାମରିକ ଜବାବ ଦିଆଯାଉଛି ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ବିରୁଦ୍ଧରେ ଆନ୍ତର୍ଜାତିକ ମଞ୍ଚରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆତଙ୍କବାଦ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ କହିଥିଲେ,
1: हमारी सेना ने वो करके दिखाया जो कई दशकों तक कभी हुआ नहीं था। सैकड़ों किलोमीटर दुश्मन की धरती पर घुस करके आतंकी हेड़ काटस को मिट्टी में मिला दिया। आतंकों और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं माने। वो मानवता के समान दुश्मन है, उनके बीच कोई फर्क नहीं। भारत ने तय कर लिया है, न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: लखनऊ

0: ଏଥି ସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ରଚନା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଦେଖୁଛୁ ଆମକୁ ବି ଟିକେ ପାଣି ଟିକେ ଦରକାର ଥିଲା, ତ ଯେତେ ବର୍ଷା ହେଇଛି ସେଇ ହିସାବରେ ଏବେକାର ଲାଗି ମାନେ ଠିକ ଅଛି ଆଜ୍ଞା।
1: ତେବେ ଆଗକୁ ଆଉ ଟିକେ ପାଣି ଆବଶ୍ୟକତା ରହିବ ନିହାତି, ଧାନ ଗଛ ବଢୁଛି,
0: ମାସେ ପରେ ଆଜ୍ଞା ଟିକେ ଆବଶ୍ୟକତା ରହିବ ଆଜ୍ଞା।
1: ଧାନ ଗଛ ଧାନ ବାହାରେ ଧାନ କେରା କେରା ବାହାରିବା ପୂର୍ବରୁ ପାଣି ତ ସଫିସିଏଣ୍ଟ ଦରକାର ନାହିଁ
0: ଆଜ୍ଞା।
1: ଆଚ୍ଛା କୁହନ୍ତୁ ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
0: ଆଜ୍ଞା ଇଏ ବାଦଲ ଫିଲ୍ମର ଅପନେ ଲିଏ ଜିଏ ତୋ କ୍ୟା ଜିଏ ବାଦଲ ବାଦଲ ଫିଲ୍ମ।
1: ଆଚ୍ଛା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଉତ୍ସର୍ଗ କରିବା ଆଜ୍ଞା ମୋର ଦାଦା ମୁରଲୀ ପ୍ରସାଦ କର, ମୋର ମାମୁ ସୁବଲ ସାହୁ ଭଣ୍ଡି ବିଜେପୁର, ମୋର ଭାଇ ରାଧାକାନ୍ତ ଭୋଇ, କରମ ସାନି ସାହୁ, ଭକ୍ତଚରଣ ଭୋଇ, ପରମାନନ୍ଦ କିଷାନ, ହରେଶ ପରୁଆ, ପଙ୍କଜ ମିଶ୍ର ଜୟପୁର, ସ୍ୱର୍ଣ୍ଣପ୍ରଭା କର, ଆଉ ଯେତିକି ବି ସୁନ୍ଦର ଆଜ୍ଞା ସବୁ ଶ୍ରୋତା ମାନେ ଡେଡିକେଟ୍ କରିଦେବେ, ଭଗବାନ ଆଜ୍ଞା ସମସ୍ତଙ୍କର ଚଲା ପଥରେ ପୁଷ୍ପ ବୃଷ୍ଟି କରୁ ଆଜ୍ଞା।
1: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
0: ଆଜ୍ଞା। ଧନ୍ୟବାଦ।

0: କେମିତି ଅଛନ୍ତି କହିଦିଅନ୍ତୁ ପ୍ରଥମେ।
1: ସାର୍ ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ବର୍ଷା କେତେ ଜୋର ହଉଛି ଆପଣଙ୍କ ଅଞ୍ଚଳରେ?
1: ବର୍ଷା ହଉଛି ସାର୍, ବନ୍ୟା ହେଇଯାଉଛି।
0: ଆଚ୍ଛା, ବର୍ଷା ତ ଆପଣଙ୍କର ସାମାଖୁଣ୍ଡା ବ୍ଲକରେ ପ୍ରାୟ ଅଧିକାଂଶ ଦିନ ହୁଏ।
1: ଆଜ୍ଞା,
0: ପାଣିପାଗ ସୂଚନା ଯାହା ଥାଉ କି ନ ଥାଉ ସେଥିରେ କିଛି ଫରକ ପଡ଼େନି, କାରଣ ସେଠି ଯୋଉ ପାହାଡ଼ଟେ ରହିଛି ନା, ସେ ପାହାଡ଼ରେ ମେଘ ଲାଗିଛି ମାନେ ବର୍ଷା ନିଶ୍ଚିତ। ବଡ଼ ପାହାଡ଼ ନାଇଁ କି? ଯୋଉ ବର୍ଷ ଅଧିକ ବର୍ଷା ହୁଏ ସାଧାରଣତଃ, ଯେହେତୁ ପାହାଡ଼ିଆ ଏରିଆରେ ଚାଷ ଠିକ ଭାବରେ ହୁଏ, ତେଣୁ ଏ ବର୍ଷ ଆପଣଙ୍କର ଚାଷ ମଧ୍ୟ ଠିକ ଭାବରେ ହବ ବୋଲି ଆଶା କରୁଛନ୍ତି ନାଇଁ କି? ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେଇବା ଖେଳ ବାରିପଦ କାର୍ଯ୍ୟକ୍ରମରୁ? ମେରେ ଜୀବନ ସାଥୀ ଗୀତଟି କଣ କହିଦିଅନ୍ତୁ। ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ଆପଣଙ୍କୁ, ମହେନ୍ଦ୍ର ସିଂ, ସବିତା ସିଂ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର।
0: ନମସ୍କାର।

0: ଶ୍ରୋତାବନ୍ଧୁ, ଆଗକୁ ଜାରି ରହିବ କାର୍ଯ୍ୟକ୍ରମ ହେଲୋ ବାରିପଦା। ହେଲେ ଏଥର କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। କିଛି କ୍ଷଣ ମଧ୍ୟରେ ତା ପୂର୍ବରୁ ଏହି ବିଜ୍ଞାପନ।
1: ସମଲେଶ୍ୱରୀ ପ୍ରଯୋଜନା ମୁରଲୀଧର ପଣ୍ଡା।

0: ଆମ ଦେଶରେ ଶକ୍ତି ଉପାସନାର ପରମ୍ପରା ଅତି ପ୍ରାଚୀନ। ଦେବୀ ହେଉଛନ୍ତି ପୃଥିବୀର ଆଦ୍ୟା ଶକ୍ତି। ସେ ବିଭିନ୍ନ ରୂପରେ ଭାରତର ବିଭିନ୍ନ ଅଞ୍ଚଳରେ ପୂଜା ପାଉଛନ୍ତି କାଳ କାଳ ଧରି। ଓଡ଼ିଶାରେ ମଧ୍ୟ ଦେବୀ କେତେବେଳେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ରୂପରେ, ତ କେତେବେଳେ ଚିର ଯୌବନା ଗୌରୀଙ୍କ ରୂପରେ, ତ କେତେବେଳେ ବିଶ୍ୱମୋହିନୀ ରୂପରେ, ତ କେତେବେଳେ ମୁଣ୍ଡମାଳିନୀ ମା କାଳୀଙ୍କ ରୂପରେ ତାଙ୍କର ଆରାଧନା କରାଯାଏ। ସେ ହିଁ ମା ସାରଳା, ସେ ହିଁ ଚଣ୍ଡୀ, ସେ ହିଁ ଚର୍ଚ୍ଚିକା, ସେ ହିଁ ମାଣିକେଶ୍ୱରୀ, ଆଉ ସେ ହିଁ ଦେବୀ ସମଲେଶ୍ୱରୀ।
1: ଶ୍ରୀମୂଳା ବୃକ୍ଷବାସିନାମ ଭଗବତୀ।

0: ଓଡ଼ିଶାର ପୁରପଲ୍ଲୀରେ ଦେବୀଙ୍କର ପୂଜା ଆରାଧନା କରାଯାଉଥିଲେ ମଧ୍ୟ କେତେକ ବିଶିଷ୍ଟ ପୀଠରେ ଦେବୀଙ୍କର ପୂଜାର୍ଚ୍ଚନାର ପରମ୍ପରାର ବୈଶିଷ୍ଟ୍ୟ ରହିଛି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଶାରଦୀୟ ପୂଜା ସମ୍ପର୍କରେ କହନ୍ତି ମନ୍ଦିରର ଅନ୍ୟତମ ପୂଜକ ଶ୍ରୀ ଅମିୟ କୁମାର ରାୟ।
1: ଆମର ସୁଲଭ ପୂଜାଟା ଯେନ୍ ହଉଛେ ସବୁ ଆମର ପରମ୍ପରାକେ ଦେଖିକିରି ମା ତାର ପୁଅର ଲାଗି ସେ କେନ୍ ଭାବେ ଯୁଦ୍ଧ କ୍ଷେତ୍ରକେ ଯିବା, ଆମର କ୍ଷେତ୍ରୀୟ ଧର୍ମରେ ରାଜା ରାଜୁଡ଼ି ଶାସନ ଅମରରୁ ମାନେ ଆମର ପୁରାତନ କାଳରୁ ଚଲିଯାଇଛି ଯେ ପୁଅ ଯୁଦ୍ଧ କ୍ଷେତ୍ରକେ ଯାଉ କିମ୍ବା କୌଣସି କର୍ତ୍ତବ୍ୟକେ ଯାଉ ସେ କେମିତିକି ଜୟଯୁକ୍ତ ହେଇକିରି ଆଇବା, ଇଟା ନେଇକିରି ଆମର ସୁଲଭ ପୂଜା ଯେନ୍ଟା ହଉଛେ ଆମର ମା ସେଦିନ ଉପବାସ କରସି, ସେଇଦିନ ଆମେ ସୁଲଭ ପୂଜା ବୋଲଛୁ, ମୂଳାଷ୍ଟମୀ ଯେନ୍ଟା ବୋଲଛୁ ଆମେ କି ସୁଲଭ ପୂଜା। ଆଉ ସୁଲଭ ପୂଜାର ବିଧି ହିସାବରେ ମାଙ୍କର ଜାଗାରେ ସୁଲଭ ପ୍ରକାର ଫୁଲ ସୁଲଭ ପ୍ରକାର ନୈବେଦ୍ୟ ଇଟା ଲାଗ୍ସି, ଆଉ ମାଙ୍କର ଦେବୀ ଦୁର୍ଗା ଦେବୀ ହେଲେ ଏଇଟା ସୁଲଭ ପୂଜାର ପ୍ରଥମ, ଆଉ ଶ୍ରେଷ୍ଠ ହେଲେ ନାରାୟଣୀ ସନାତନୀ ବୋଲେ ଏଇ ଭିତରେ ବାକି ଯେତିକି ବି ଲାଗୁଛେ ପୂଜା ପଦ୍ଧତି ସବୁ ପ୍ରକାରର ଅଲଗା ଅଲଗା ପଦ୍ଧତିରେ ହେବା, ଯେନ୍ଟାକି ସେଟାକି କୌଣସି ପୂଜକ ବି ଆପଣଙ୍କୁ ଡାଇରେକ୍ଟ ନା କହିପାରେ କି ଇଟା ଅମକାଟା ଲାଗ୍ବା ବୋଲି, ସେଟା ଟିକେ ଲୁକାୟିତ ରହିବା। ପୂଜକ ଯେଉଁ ସୁଲଭ ପୂଜାରେ ଅଛୁ ଆମର ପାଞ୍ଚ ସାତଟା ଦଶଟା ପୂଜାରୀ ଯେନ୍ମାନେ କି ଧୈର୍ଯ୍ୟ ସହିତ ରହିପାରିବେ ସେମାନେ ଉପବାସ କରିକିରି ଆମକୁ ରହିବାରକେ ପଡ଼ୁଛି। କୌଣସି ପୀଠ ଦେବୀ ହେଲା ମାତ୍ରକେ ତନ୍ତ୍ର ସାଧନ, ଆମ ସମଲେଶ୍ୱରୀ ପୀଠରେ ବି ଯେନ୍ଟା ବି ହେଉଛି ତନ୍ତ୍ର ସାଧନର ମେନ୍ ହେ, ଏଇ ହିସାବରେ ଆମର ମା ସମଲେଶ୍ୱରୀ ଦେବୀଙ୍କ ଜାଗାରେ ସୁଲଭ ପୂଜା ହିଁ ଆସୁଛେ। ଆର୍ ନବରାତ୍ରି ବି ହେଉଛି, ଆଉ ମାଙ୍କର ଆଶୀର୍ବାଦ ଅଛି ଯେ ସୁରୁଖୁରୁ ଭାବରେ ସବୁ ଜିନିଷ ହେଉଛି, ସେବକ ବି ଭଲ ଅଛେ, ଯଜମାନ ବି ଠିକ୍ ଅଛନ୍, ଆଉ ଦେଶ ବି ଠିକ୍ ଅଛି ଆଜ୍ଞା।

0: ଦଶହରା ବେଲ୍କେ ସମଲେଇ ମନ୍ଦିରର ଟ୍ରଷ୍ଟ ବୋର୍ଡ ତରଫନୁ କେନ୍ତାକିରି ପୂଜାବିଧି ଠିକ୍ସେ ଚାଲ୍ବା, ଭକ୍ତମାନେ କେନ୍ତାକିରି ମାଆଙ୍କର ଠିକ୍ ଭାବେ ଦର୍ଶନ କରିପାରିବେ, ସେ ବିଷୟରେ ଶ୍ରୀ ସଦାଶିବ ମହାପାତ୍ର କହିସନ୍।
1: ମନ୍ଦିର କେ ଯେନ୍ ମାନେ ଦେଖୁନ୍ ଆଜ୍ଞା, ଇନ୍କେ ତ ଯାତ୍ରା ଦେଖବାରଟା ନାଇଁ, ଦେବୀଙ୍କୁ ଦର୍ଶନ କରବାଟା ମେନ୍ କାମ ହେ। ତ ଦେବୀ ଦର୍ଶନ କରବାର୍ତେ ଯେନ୍ ଅସୁବିଧା ନାଇଁ ରହୁ, ଭକ୍ତମାନେ ସୁବିଧାଟି କେନ୍ତାକରି ମନ୍ଦିର ଦର୍ଶନ କରୁନ୍ ଦେବୀଙ୍କର, ସେଟା ହେଉଛି ଆମର ଫାର୍ଷ୍ଟ ପ୍ରାୟୋରିଟି। ପୁଲିସର ସହଯୋଗ ବି ନେଉଛୁ, ପାନୀୟ ବ୍ୟବସ୍ଥା କରାହେଇଛେ, ଟେଣ୍ଟ ବ୍ୟବସ୍ଥା କରାହେଇଛେ, ଲାଇନ୍ କରବାର ଲାଗି ଆମର ଭଲଣ୍ଟିୟର୍ସ ମାନେ ଅଛନ୍।

0: ତାପରେ ଆଜ୍ଞା ଦେଖୁନ୍ ଯାତ୍ରା କମିଟି ଯେନ୍ତା ଅଛେ, ଆମର ଦଶହରା ପୂଜା କମିଟି, ଆଖଡ଼ା କମିଟି ଗୁଟେ ଅଛେ, ଭଜନ ମଣ୍ଡଳୀ ଅଛେ, ଯୁବକ ସଂଘ ଅଛେ, ସମସ୍ତଙ୍କୁ ସହଯୋଗରେ ଆମେ ଏଇ ଯାତ୍ରାଟା ହିଁ କରୁଛୁ। ତାର ସତ୍ତ୍ୱେ ଯେନ୍ତା ଯାକ ଜମକର ଅନୁସାରେ ମନ୍ଦିର ତି ଲାଇଟ୍ 10 ଦିନ ଲାଗ୍ବା, ବାକି ତାପରେ ପ୍ରସାଦ ଅଛେ, କାହିଁକି ଯେତେ ଭକ୍ତ ଏବେ ସମସ୍ତଙ୍କୁ ମିନିମମ୍ ପ୍ରସାଦ ଦେବାର ଲାଗି ଆମେ ତାପରେ କାଣଚେ ନା ମନ୍ଦିର ତି ଯେନ୍ତା ଲୋକମାନେ ମହାଭୋଗ ଖାଇପାରିବେ ତାର ବନ୍ଦୋବସ୍ତ କରାହେଇଛେ, ଟ୍ରାଫିକ କେ ଟିକେ କଣ୍ଟ୍ରୋଲ କରିବା ଲାଗି ପୋଲିସର ବନ୍ଦୋବସ୍ତ ଆମେ କରୁଛୁ, ତାପରେ ଆମର ଯେନ୍ ଆଖଡ଼ା ପ୍ରସେସନ ଏସବୁ ଲାଗି ଆମେ ସମସ୍ତେ ଆଜ୍ଞା ଇ ଅନୁସାରେ ପ୍ରସେସନ କରୁଛନ୍ତି। ତାପରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଫଜନର ବି ବନ୍ଦୋବସ୍ତ କରାହେଇଛେ, ଯେ 9 ଦିନ ବ୍ୟାପୀ ଯେନ୍ଟା ହେବା, ପ୍ରକୃତରେ ଦେଖିବାକୁ ଗଲେ ଭକ୍ତମାନେ ଆରାମରେ କେନ୍ତା କରି ମନ୍ଦିର ଦର୍ଶନ କରିବେ ସେଇଟା ହେଉଛି ଆମର ଫାଷ୍ଟ ପ୍ରାୟୋରିଟି।
1: ଦେବୀଙ୍କ ଶାରଦୀୟ ପୂଜାର ଆଉ ଏକ ଅଂଶ ବିଶେଷ ହେଉଛି ଆଖଡ଼ା ପ୍ରଦର୍ଶନ। ପୂଜା ସହିତ ଆଖଡ଼ାର ସମ୍ପର୍କ ବିଷୟରେ କହନ୍ତି ଶ୍ରୀ ପୀତାମ୍ବର ରାୟ।
2: ମୁଁ ସମଲେଶ୍ୱରୀ ଆଖଡ଼ାର ଉସ୍ତାଦ। ଏଇ ଆଖଡ଼ାର ଏଇଟା ଆରମ୍ଭ ହେଉଛି ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧ ପଡ଼ିଆରେ ଶୁଭସ୍ତୂପ ଏବଂ ପତାକା ଯୁଦ୍ଧ ଆରମ୍ଭର ପ୍ରାରମ୍ଭ କରାଯାଏ ଏବଂ ଶୁଭସ୍ତୂପ ଦେଇକରି ସବୁ ଯେତେକ ସୈନ୍ୟମାନଙ୍କୁ ଆହ୍ୱାନ କରାଯାଏ ଯେ ଆଜିଠାରୁ ଆମର ଯୁଦ୍ଧ ଶିକ୍ଷା ଆରମ୍ଭ ହେବ। ଆଉ ଏଇଟା ସମାପନ ଆମର ଦଶହରା ପୂର୍ଣ୍ଣମୀ ଦିନ ଶେଷ ହୁଏ। ପୁଣି ଦିନ ମାଆଙ୍କର ଧ୍ୱଜା ଉତ୍ତୋଳନ ପରେ ମାଆଙ୍କୁ ଆମେ ଛୋଟ ବାଡ଼ିରେ ସମ୍ମାନ ଦେଇ ତାଙ୍କର ଭଜନ ଗାଇକରି ଖେଳଟା ନିଆଁ ବିନାଟିରେ ତାଙ୍କୁ ସ୍ୱାଗତ କରି ଗୀତ ଗାଇ ଭଜନ ସାରି ସମାପ୍ତ କରି ନିଆଯାଉ। ଭଜନ ମନ୍ଦାର ମାଳକୁ ଚାହିଁ ତୋ ଭକ୍ତ ଗଣେ, ଡାକୁଅଛୁ ବଣା ହୋଇ ବିପଦ ବଣେ। ସେମିତି ଭିନ୍ନ ଭିନ୍ନ ଭଜନ ଗୁଡ଼ାକ ଅଛି। ଆମର ପୂର୍ବପୁରୁଷ ଭାଇମାନେ ସେଇ ଭଜନ ଲେଖିଦେଇଥିଲେ, ସେହି ଲେଖା ଉପରେ ଆମେ ବାଡ଼ି ସହିତ ତାଲ ମିଳାଇ ଯେଟାକୁ ଦାଣ୍ଡିଆ କହୁଛୁ, ଏହି ଗୀତରେ ଦାଣ୍ଡିଆ ସହିତ ସେମାନେ ଖେଳ ସମାପନ ହୁଏ। ମୂଳା ଅଷ୍ଟମୀ ଦିନ ମାଆ ମାନେ ପୁଅ ଜ୍ୟୋତିଆ କରନ୍ତି। ଆମର କ୍ଷତ୍ରିୟ କିମ୍ବା ଯେତିକି ସୈନ୍ୟ ଏମାନଙ୍କର ମାଆ ମାନେ ବ୍ରତ କରନ୍ତି। ବହୁତ ଜାଗାରେ ଆମେ ଦୂତୀ ବାହନ ଓଷା ବୋଲି ଭାବି ନେଉଛୁ, କିନ୍ତୁ ଦୁର୍ଗାଙ୍କର ପ୍ରଥମ ଯେଉଁ 16 ଦିବସୀୟ ପୂଜା ମୂଳା ଅଷ୍ଟମୀରୁ ଦଶହରା ଅଷ୍ଟମୀ ଏଇ ପର୍ଯ୍ୟନ୍ତ ଯେଉଁ 16 ଦିନ ରହୁଛି, ସେ 16 ପୂଜାରେ ମାଆଙ୍କର ବିଭିନ୍ନ ରୂପରେ ପୂଜା ହେଉଛି। ମାଆଙ୍କର ପ୍ରଥମ ଜ୍ୟୋତି ରୂପଟା ହେଉଛି 16 ପୂଜାର ଦୁର୍ଗା। ସେମିତି ଦୁର୍ଗା ନାରାୟଣୀ ସାନୀ ବିଷ୍ଣୁ ମାୟା ଶିବା ସତୀ ନିତ୍ୟା ସତ୍ୟା ଭଗବତୀ ସର୍ବାଣୀ ସର୍ବମଙ୍ଗଳା ବୈଷ୍ଣବୀ ଗୌରୀ ପାର୍ବତୀ ଚ ସନାତନ। ଏଇ ଯେନ୍ 16ଟା ନାଁ ହେଉଛି 16 ଦେବୀଙ୍କର ଜ୍ୟୋତି ରୂପରେ ଦେବୀଙ୍କୁ ପୂଜା କରାଯାଏ। ପ୍ରଥମ ଦିନ ଯେଉଁ ଦୁର୍ଗାଙ୍କ ଠାରେ ମା ମାନେ ଦୁର୍ଗାଙ୍କ ଠାରେ ଖଣ୍ଡା ଥୋଇ ସେମାନେ ପ୍ରାର୍ଥନା କରନ୍ତି ଦେବୀଙ୍କୁ ଯେ ଆମ ପୁଅମାନଙ୍କୁ ଏହି ଯେଉଁ ଯୁଦ୍ଧ ବିଜୟ କରି ଯିବେ, ଯୁଦ୍ଧ ବିଜୟରେ ସେମାନେ ବିଜୟ ହେଇକି ଆସୁନ୍ ଏବଂ ପୃଥିବୀକୁ ଶାନ୍ତି ରଖୁନ୍, ମାତୃରକ୍ଷା କରୁନ୍, ଏହି ଉଦ୍ଦେଶ୍ୟରେ ସେମାନେ ଉପବାସ କରି ପୁଅମାନଙ୍କୁ ତାର ଦିନ ଦୁବ ଅର୍ପଣ କରିଥାନ୍ତି ମାଆଙ୍କ ଆଶୀର୍ବାଦ। ସେହିପରି ଆମର ଅଷ୍ଟମୀ ଦିନ ଭଉଣୀ ଠିକ ମା ଯେମିତି ଉପବାସ କରିଥାଏ, ଯାହାକି ଭାଇ ଯେଉଁତିଆ କହୁଛୁ, ଭଉଣୀ ସେମିତି ଉପବାସ କରିଥାଏ ଯେ ମୋର ଭାଇ ବିଜୟ ହେଇକି ଆସୁ। ତାହାର ବି ସେହି ଉଦ୍ଦେଶ୍ୟ ଯେ ପୃଥିବୀରେ ମାଙ୍କର ପୃଥିବୀ ରକ୍ଷା ଏବଂ ମାତୃ ରକ୍ଷା କରିବା ପାଇଁ ଏସବୁ କରାଯାଉଛି ବୋଲି ସେମାନେ ଆଶୀର୍ବାଦ ନେଇଥାନ୍ତି। ରାଜା ନିଜେ ବିଜୟାଦଶମୀ ପାଳନ କରି ଆସୁଥିଲେ ଏବଂ ମାଙ୍କର ପତାକା ନେଇକି ବିଜୟାଦଶମୀ ଯେଉଁଠି ମତ୍ସ୍ୟ ଘାଟରୁ ଯେଉଁଟା ଆମେ ଖଣ୍ଡା ଧୋଇକି ଆସୁ ସେହି ଜାଗାକୁ ପହଞ୍ଚୁଥିଲେ ଏବଂ ମାଙ୍କର ଏଇ ଯେଉଁ 16 ଦିନର ପୂଜା ପାର୍ବଣର ଯାହା ଥିଲା କଳସ ଫଳସ ସେହିଦିନ ବିସର୍ଜନ ହେବ। ବିସର୍ଜନ ହେଇକରି ଯୁଦ୍ଧ ଜୟ କରି ଫେରିବେ। ଫେରିଲା ସମୟରେ ସବୁ ମା ଭଉଣୀ ଯାହା ବୟସ୍କ ଲୋକ ଥିବେ ସେମାନେ ସବୁ ସୈନ୍ୟମାନଙ୍କୁ ପାଛୁଟି ନେବେ, ତାଙ୍କ ଗୋଡ଼ ଧୋଇକରି ବିଜୟ ତିଳକ ଦେବେ।
1: ଶାରଦୀୟ ପୂଜା ସମୟରେ ଦେବୀଙ୍କର ସ୍ୱତନ୍ତ୍ର ପୂଜାବିଧି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଗେଇ ନେବା ପାଇଁ ପୂଜା କମିଟି ତରଫରୁ ବିଶେଷ ଦୃଷ୍ଟି ଦିଆଯାଇଥାଏ, କହନ୍ତି ଶ୍ରୀ ଅମ୍ବିକା ପ୍ରସାଦ ରାୟ।
3: ସବୁ ବର୍ଷ ବୋଲିଆ ଏ ବର୍ଷ ମଧ୍ୟ ଜାକଜମକରେ କରାହେବ, ଆଉ ଆମ ମନ୍ଦିରରେ ଧବଳମୁଖୀ ହେବ। ସେଥିରେ ରାତିରେ 4ଟା ପରେ ଆମର ପୂଜା ସାରିକି ଭକ୍ତମାନେ ଦର୍ଶନ କରିବା ସୁଯୋଗ ପାଆନ୍ତି, ଆର୍ ସେଦିନ ଯେଉଁ ଦର୍ଶନ ହୁଏ ମାଙ୍କର ଗଙ୍ଗା ଦର୍ଶନ କୁହାଯାଏ। ସପ୍ତମୀ ଦିନ ମାନସିକ ଦୀପ ଲଗା ହେବା ସହିତ ଅଷ୍ଟମୀ ଦିନ ଆମର ଖଣ୍ଡା ଧୁଆ ହୁଏ। ଖଣ୍ଡା ଧୁଆ ଅଷ୍ଟମୀ ଦିନ ହୋଇକି ଝଣ୍ଡାଟା ମାନେ ଟାଉନ୍ ପରିକ୍ରମା କରେ, ପୁଣି 9ମୀ ଦିନ କରେ, ଆଉ 10ମୀ ଦିନ ରଣିଜିତା ହୁଏ। ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବା ପାଇଁ ସେଥିରେ ସୁଯୋଗ ଦିଆଯାଏ, ଆଉ ସେଇଟା କେଉଁ ପରମ୍ପରାରେ ଚଳି ଆସିଛି। ତାପରେ ଆମର ରହିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ସେଥିରେ 3 ଦିନ ରଖାହେଇଛି ଅପେରା, 2 ଦିନ ରଖାହେଇଛି ଭଜନ ପ୍ରୋଗ୍ରାମ, ଆଉ ଦିନେ ପାଲା ଦିନେ କାଠିଆ। ସେମିତିକା ଦେଖିଲା ବେଳକୁ ଆମର ଦଶହରାରେ ଖର୍ଚ୍ଚ ହେଇଯାଇଛି ମିନିମମ୍ 4 ଲକ୍ଷ ଟଙ୍କା, ଆଉ ଲାଇଟ୍ ପାଇଁ ସେମାନେ ଖର୍ଚ୍ଚ ବାବଦକୁ ତାଙ୍କର ପଇସା ନେଉଛନ୍ତି।

ସେମାନେ 180,000 ଟଙ୍କା। ଜଣେ ଭକ୍ତ 9 ଦିନ ପାଇଁ ଭୋଗ ଦେଉଛନ୍ତି, ମହାଲା ଦିନ ଯେଉଁ ଭକ୍ତ ଭୋଗ ଦେଉଛନ୍ତି ସେମାନେ ମାନେ କେତେ ବର୍ଷ ଦେଉଛନ୍ତି ତ ସେଟା ମୁଁ କହିପାରିବିନି। ମହାଲାରୁ ଦଶମୀ ପର୍ଯ୍ୟନ୍ତ ଲୋକଙ୍କର ବହୁତ ସମାଗମ ହୁଏ, ସେଥିରେ ଟ୍ରଷ୍ଟ ବୋର୍ଡ଼, ଆମର ସମସ୍ତ ଯୁବକ ସଂଘ ଆଉ ପୋଲିସ ଆମକୁ ବହୁତ ସାହାଯ୍ୟ କରନ୍ତି। ଆଉ ସବୁ ବର୍ଷ ଯେମିତି ଆମର ଦଶହରା ପୂଜା ସୁରୁଖୁରୁ ସରିଯାଏ, ଏହି ବର୍ଷ ମଧ୍ୟ ମାଆଙ୍କ ଦୟାରୁ ସୁରୁଖୁରୁ ଯିବ ବୋଲିକି ଆମର ଆଶା।

0: ମା ସମଲେଶ୍ୱରୀଙ୍କର ମନ୍ଦିର ସହିତ ଦୀର୍ଘଦିନ ହେଲା ସମ୍ପୃକ୍ତ ହୋଇ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ଡକ୍ଟର ଶ୍ୟାମ ସୁନ୍ଦର ଧର।
1: ଦଶହରା ଆରମ୍ଭ ହେଲା ଦିନୁ ଆମର ଇନେ ଗୋଟେ ଅଲଗା ପ୍ରକାର ବାତାବରଣ ଆସିଯାଇସି, ଆଉ ଦଶହରା ସରିଗଲେ ଏ ଜାଗା ବିଲକୁଲ ଏନ୍ତା ଛିନ୍ନାଟେ ଲାଗ୍ବା ଯେ ଇନ୍କେ ଆସବା ଲାଗି ଆର ମନ ନାଇଁ ଲାଗେ। କାରଣ ମୁଁ ଛୁଆଦିନୁ ଦେଖି ଆଉଛେ ଯେ ଦଶହରା ମାସଟା ହଉଛେ ସମଲେଇର ପର୍ବ ମାସ, ତିହାର ମାସ ହେ, ତ ଦିନୁ ଦିନକେ ଲୋକ ସଂଖ୍ୟା ବଢି ବଢି ଯାଉଛନ୍, ଦିନୁ ଦିନକେ ଏଛେନ୍ ଆମର ମନ୍ଦିର ପରିବେଶ ଗଜ ଗଜେଇ ଯାଉଛି। ମାନେ ଦଶହରା ମାସେ ସବୁଦିନ ତିହାର ହେ, ଇ ଯେନ୍ ଖାଲି ଯେନ୍ ଆମର ମୂଳାଷ୍ଟମୀ ନୁ ନେଇକି ଯେ ଷୋଡ଼ଶ ପଚାର ପୂଜା ଯାକର ଯେନ୍ ତିହାରଟା ଅଛି, ଇ ତାର ବାହାରେ ସାରା ଦଶହରା ମାସଟା ହିଁ ତିହାର ହେ। ମଙ୍ଗଳବାର ହେଇଗଲେ ତ ଆଉ ଭିଡ଼ ସମ୍ଭାଲି ନ ହଏ, ଏଛେନ୍ ଏନ୍ତା ଅବସ୍ଥା ହେଲାନ। ତ ଏଛେନ୍ ଯୁଗକେ ଚାହିଁକରି ଦେଖଲା ବେଲିକି ଏଛେନ୍ ଲୋକଙ୍କର ଯେନ୍ ପ୍ରକାର ରୁଚି ହଉ ବଦଳି ବଦଳି ଯାଉଛି, ଯେ ବାକି ମାନେ ଯେନ୍ ବି ପୂଜା କରୁଛନ୍ ଦଶହରା ପୂଜା ଗୋଟେ ମାନେ ମୂର୍ତ୍ତି ମେଢ଼ ବସେଇକରି କରୁଛନ୍, ସେ ମେଢ଼ ବସେଇକରି ପୂଜା କରିବା ଦୁଇ ଚାରି ଦିନଟା ଅଲଗା କଥା, କିନ୍ତୁ ଆମର ଇଟା ଯେ ପୁରା ମାସଟା ରଙ୍ଗୁ ଆମର ଇନେ ପୂଜା ଯେନ୍ ହିସାବରେ ମାର୍କେଟ ଚାଲିଛି ସେ ମାସଟା ରଙ୍ଗୁ ଲୋକଙ୍କର ଭିଡ଼ ଏଇ ଜାଗାରେ। ତାପରେ ଲୋକମାନେ ଆସୁଛନ୍ ନାନା ମାନସିକ କରୁଛନ୍, ଇନେ ଜାଗର ଜଲଉଛନ୍, ଜାଗର ଜଲାବା ବେଲେ ସେତିକି ବେଲେ କେତେ ନା କେତେ ଭିଡ଼, ମାସିକିଆ ଜାଗର ବି ଜଲଉଛନ୍, ବର୍ଷକିଆ ଜାଗର ବି ଜଲଉଛନ୍, ଜାଗର ଜଲାନେବାଲା ଭକ୍ତ ଅଛନ୍ ଅଲଗା। ତ ଇ ତିହାର ମାସଟା ଦଶହରା ତିହାର ମାସଟା ମାନେ ମାଙ୍କର ପ୍ରତି ଲୋକଙ୍କର ଯେନ୍ ଆସ୍ଥାଟେ ରହିଛି ଆମର ସମ୍ବଲପୁରବାସୀଙ୍କର, ଏ ଦଶହରା ମାସେ ମାଙ୍କୁ ଦର୍ଶନ କରବାରଟା କାର ଭାଗ୍ୟ। ତାପରେ ଏଛେନ୍ ଲୋକଙ୍କର ରୁଚି ଅନୁସାରେ ଏଛେନ୍ ଦେଖୁଛନ୍ ଅନ୍ୟ ମେଢ଼ମାନଙ୍କେ ଯେନ୍ତା ସାଜସଜ୍ଜା କରୁଛନ୍, ଆମର ଇନ ଦଶହରା କମିଟିଟେ କରାହଉଛି, ଟ୍ରଷ୍ଟ ବୋର୍ଡଟି ଅଛି, ଯେତେ ଅଛନ୍ ସ୍ୱେଚ୍ଛାସେବୀମାନଙ୍କ ସମସ୍ତଙ୍କର ମିଳିତ ଉଦ୍ୟମରେ ଆମର ବି ଝକାଝକ ଯେନ୍ତା ଜାକ ଜମକରେ ହେଇପାରବା ସେ ହିସାବରେ ଆମର ବ୍ୟବସାୟ ମାନେ ଚାରିଆଡ଼େ ଲାଇଟ୍ ଫାଇଟ୍ ଲଗେଇକରି ବଜା ଗଜା, ତାପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିକିରି ଭଜନ ଭଜନ କାର୍ଯ୍ୟକ୍ରମ କରିକରି ଆମର ଏନେ ଗୋଟିଏ ସାଂସ୍କୃତିକ ବାତାବରଣ ସୃଷ୍ଟି କରବାର୍ ଲାଗି ବୋଲିକି, ଏଇଟା ହେଉଛି ଆମର ସଂସ୍କୃତିର ପ୍ରଚାର ପ୍ରସାର କରବାର୍ ଲାଗି ଏଇଟା ଗୋଟେ ପୀଠ ଆଏ। ତ ଏ ପ୍ରକାରରେ ଦଶହରାଟାକେ ଆମର ଏନେ ବିଧିବିଧାନ ସାଙ୍ଗେ ଆମର ସାଂସ୍କୃତିକ ଜାଗରଣଟି କରବାର୍ ଲାଗି ବୋଲିକରି ଆମର ଇନେ ଯେତେ ସ୍ୱେଚ୍ଛାସେବୀ ଅଛନ୍, ଯେତେ ଆମର ଇନେ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍, ଯେମାନେ ଆମକୁ ବାଟ ବତେଇ ଆଇଛନ୍, ଆଜି ଯାକର ବତଉଛନ୍, ଆଜି ଯାକର ଇ ପ୍ରକାର କାର୍ଯ୍ୟକ୍ରମ ଚାଲି ଯାଇଛେ, ଆଉ ଦିନୁ ଦିନକେ ଆମର ପର ପିଢ଼ିଟା ଆଉ ଆଗକେ ଯେତିକି ବଢ଼େଇ ପାରିବେ ସେତିକି।

ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ଏଥିରେ ବିଷୟ ଥିଲା ମା ସମଲେଶ୍ୱରୀ। ପ୍ରଯୋଜନା ମୁରଲୀଧର ପଣ୍ଡା, ଉପସ୍ଥାପନା ରନ୍ଦୀପ

0: ଆଜ୍ଞା,
1: ହଁ ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି?
0: ସମ୍ପଦ ସିଂ।
1: ସମ୍ପଦ ସିଂ,
0: ଆଜ୍ଞା,
1: ମୟୂରଭଞ୍ଜ।
0: ଖାନୁଆ ହଉଛି ଘର, ଖାନୁଆ ଘର ବସାଇ ଦେଲ।
1: ଆଚ୍ଛା ସମ୍ପଦ ଭାଇ, କ'ଣ କରନ୍ତି ଆପଣ?
0: ଆଲମାରି କ'ଣ କରେ?
1: କି ପ୍ରକାର ଆଲମିରା ତିଆରି କରନ୍ତି ଆପଣ?
0: ଅଫିସ ଆଲମିରା, ଘରୋଇ ଆଲମିରା, ଡ୍ରେସିଂ ଟେବୁଲ, ଟେବୁଲ
1: ହଁ,
0: ଏଇଟା ସବୁ
1: ତେବେ
0: ତିଆରି ହୁଏ।
1: ଷ୍ଟିଲ୍ ଚଦରରେ
0: ଆଜ୍ଞା,
1: ଆଉ ବିଭିନ୍ନ ସରଞ୍ଜାମ ଦେଇକି ତିଆରି କରନ୍ତି। ଆପଣ କେତେ ଦିନ ଏଇ କାମ ସବୁ କରୁଛନ୍ତି, କେତେ ଦିନ ହେବ?
0: ହେଇଗଲା 10-12 ବର୍ଷ ହେଇଗଲା କରୁଛି।
1: କେବଳ ଆଲମିରା ତିଆରି କରନ୍ତି ନା ଆଉ ଅନ୍ୟାନ୍ୟ ସବୁ, ଯେମିତିକି ଟେବୁଲ ତିଆରି କରିବା ଆଉ ଅନ୍ୟାନ୍ୟ ଘରୋଇ ସରଞ୍ଜାମ?
0: ଆଲମିରା ବି କରା ହୁଏ, ଟେବୁଲ କରା ହୁଏ, ଡ୍ରେସିଂ ଟେବୁଲ।
1: ଆଚ୍ଛା, ସେ ସବୁ କୋଉଠୁ ଶିଖିଥିଲେ ଆପଣ?
0: ଚିନି ଶିଖା ହେଇଛି, ଏଠି ଆଗେ ହେଲ୍ପର କରିକିନା ତାପରେ ଏଇଟା ଶିଖି।
1: ଆଚ୍ଛା, ତେବେ ମିସ୍ତ୍ରୀ ମାନଙ୍କ ପାଖରୁ ଆପଣ ଦେଖିକି ଶିଖିଛନ୍ତି,
0: ଆଜ୍ଞା,
1: ବହୁତ ବଢିଆ କଥା। କୁହନ୍ତୁ ତେବେ ସମ୍ପଦ ଭାଇ, କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
0: ଫୁଲ ଓର କାଣ୍ଟେ ରେ ଯେ କୌଣସି ଗୋଟେ ବିଚାର ଦେବେ।
1: ଆଚ୍ଛା, ଫୁଲ ଓର କାଣ୍ଟେ, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଏଇ ସାଙ୍ଗମାନେ ଅଛନ୍,
1: ନାମ ନେବେ ଯଦି ନିଅନ୍ତୁ।
0: ନାମ ହଉଛି ମଙ୍ଗଲ ସିଂ, ପ୍ରଫୁଲ୍ଲ ମହାତୋ, ଅରୁଣ ମହାତୋ, ବୁଧୁ ସିଂ, ଅକ୍ଷୟ ସିଂ, ଏତିକି ଗା।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣୁଛୁ, ଧନ୍ୟବାଦ।
0: ଆଜ୍ଞା।

0: ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୟ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ଶିଳ୍ପୀ ଫକୀରଚରଣ ସାହୁ ଏବଂ ସାଥୀ କଳାକାର।

ଶିଳ୍ପୀ ଫକୀରଚରଣ ସାହୁ ଓ ସାଥୀଙ୍କ ପରିବେଷିତ ଖଞ୍ଜଣି ଭଜନ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ନାରୀଟିଏ ପରିବାରର ମୂଳପିଣ୍ଡ। ଗୋଟିଏ ପରିବାରର ସୃଷ୍ଟି ନାରୀଠାରୁ ହୋଇଥାଏ। ତେଣୁ ପ୍ରତ୍ୟେକ ନାରୀ ବା ପ୍ରତ୍ୟେକ ମହିଳା ଯଦି ସୁସ୍ଥ ରହିବେ, ତେବେ ଗୋଟିଏ ସୁସ୍ଥ ଶିଶୁକୁ ସେ ଜନ୍ମ ଦେଇପାରିବେ, ସୁସ୍ଥ ପରିବାର ଗଠନରେ ସହାୟକ ହୋଇପାରିବେ। ଗୋଟିଏ ସୁସ୍ଥ ପରିବାର ହିଁ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ତେଣୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସମାଜ ଗଠନରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ବିଷୟକୁ ନେଇ ଆଲୋଚନା କରିଛନ୍ତି ଡାକ୍ତର ଅନୁସୂୟା ଦାସ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆଜିର ଆମର ଆଲୋଚନାର ବିଷୟ ରହିଛି ମହିଳାମାନଙ୍କର ସ୍ୱାସ୍ଥ୍ୟ। ତେବେ ବର୍ତ୍ତମାନ ସମୟରେ ମହିଳାମାନେ ବିଶେଷ ଭାବରେ କୋଉ କୋଉ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି?
1: ଆପଣ ବହୁତ ଭଲ ପ୍ରଶ୍ନଟିଏ ପଚାରିଛନ୍ତି। ଆପଣଙ୍କର ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ମୋର ଶ୍ରୋତା ବନ୍ଧୁମାନଙ୍କୁ କିଛି ସୂଚନା ଦେବାକୁ ଚାହୁଁଛି। ଯଦିଓ ସ୍ତ୍ରୀ ଏବଂ ପୁରୁଷ ଉଭୟ ପ୍ରକୃତିର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ, ତଥାପି ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। କାରଣ ସ୍ତ୍ରୀମାନଙ୍କର ରିପ୍ରଡକ୍ଟିଭ୍ ପିରିୟଡ୍ରେ ମାସାନୁମାସିକ ରଜସ୍ରାବ ବା ମେନ୍ସଟ୍ରୁଏସନ୍

0: ଗର୍ଭଧାରଣ, ପ୍ରସବ ତଥା ଶିଶୁକୁ ସ୍ତନ୍ୟପାନ କରାଇବାର ଅସାଧାରଣ କ୍ଷମତା ଭଗବାନ କେବଳ ମହିଳାମାନଙ୍କୁ ଦେଇଛନ୍ତି। ତେଣୁ ଏସବୁକୁ ଆଖି ଆଗରେ ରଖି ଆମକୁ ମହିଳାଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଏବଂ ଅଧିକ ଯତ୍ନ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ମହିଳାଟି ନିଜେ ଆତ୍ମସଚେତନ ରହିବା ସହିତ ପରିବାର ତଥା ସମାଜର ଦାୟିତ୍ୱ ମଧ୍ୟ ରହିବା ଉଚିତ। ଏଥିପାଇଁ ସରକାରୀ ସ୍ତରରୁ ମଧ୍ୟ ମହିଳାର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱାବଲମ୍ବୀ ହେବା ଉପରେ ଗୁରୁତ୍ୱ ଦିଆଗଲାଣି। ଗୋଟିଏ ମହିଳାକୁ ସଚେତନ କରାଇବା ତଥା ତାର ସୁରକ୍ଷିତ ମାତୃତ୍ୱ ପ୍ରଦାନ ଦିଗରେ ଅଧିକ ଯତ୍ନବାନ ହେବା ଉଚିତ। କିଶୋରୀ ବୟସରୁ ଅର୍ଥାତ୍ 12 ବର୍ଷରୁ ମାସାନ୍ମାସିକ ରଜସ୍ରାବ ବା ମେନ୍ସଟ୍ରୁଏସନ୍ ଆରମ୍ଭ ହୋଇ 45 ରୁ 50 ବର୍ଷ ପର୍ଯ୍ୟନ୍ତ ଚାଲୁ ରହେ। ତାପରେ ପ୍ରଜନନ ଅଙ୍ଗର କ୍ଷମତା ହ୍ରାସ ପାଇବା ଫଳରେ ରଜସ୍ରାବ ସବୁଦିନ ପାଇଁ ବନ୍ଦ ହୋଇଯାଏ, ଯାହାକୁ ମେନୋପଜ୍ କୁହାଯାଏ। 50 ବର୍ଷ ପରେ ପ୍ରୌଢ଼ାବସ୍ଥା ଆସିଯାଇଥାଏ। ଏହି ସମୟରେ ମହିଳାଟିକୁ ଅନେକ ଶାରୀରିକ ତଥା ମାନସିକ ସମସ୍ୟା ଭିତରେ ଦେଇ ଗତି କରିବାକୁ ପଡ଼ିଥାଏ। ତାର ଓଷ୍ଟ୍ରୋଜେନ୍ ହରମୋନ୍, ପ୍ରୋଜେଷ୍ଟେରନ୍ ହରମୋନ୍ ବନ୍ଦ ହେବା ଫଳରେ ଶରୀରରେ କ୍ୟାଲସିୟମର ଆସିମିଲେସନ୍ ନ ହେବା କାରଣରୁ ଓଷ୍ଟିଓପୋରୋସିସ୍ ବା ଅସ୍ଥିକ୍ଷୟ, ଶରୀରରେ ମେଦର ସଞ୍ଚୟ ବା ସ୍ଥୂଳତା, ଆଣ୍ଠୁ ଗଣ୍ଠି ଅଣ୍ଟା ହାଡ଼ର ଯନ୍ତ୍ରଣା, ବ୍ଲଡ୍ ପ୍ରେସର ବୃଦ୍ଧି ହେବା କିମ୍ବା ଲୋ ବ୍ଲଡ୍ ପ୍ରେସର ହେବା, ମାନସିକ ସନ୍ତୁଳନ ଠିକ୍ ନ ରହିବା, ଡାଇବେଟିସ୍ ଏବଂ ମହିଳାଟି ସବୁବେଳେ ଷ୍ଟ୍ରେସ୍ ଏବଂ ଷ୍ଟ୍ରେନ୍ ବା ମାନସିକ ଚାପରେ ରହେ। ଏସବୁ ଶାରୀରିକ ଏବଂ ମାନସିକ ସମସ୍ୟାରୁ ମହିଳାକୁ ମୁକ୍ତ ରଖିବା ପାଇଁ ପୁରୁଷ ଅପେକ୍ଷା ମହିଳାର ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଜରୁରୀ। ମହିଳାଙ୍କର ସୁସ୍ଥତା ହିଁ ପରିବାରର ଐଶ୍ୱର୍ଯ୍ୟର ପରିଚାୟକ।
1: ବର୍ତ୍ତମାନ ସମୟରେ ମହିଳାମାନଙ୍କର ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ କୋଉ କୋଉ ସମସ୍ୟାର ସମାଧାନ ଦିଗରେ ଅଧିକ ଗୁରୁତ୍ୱ ଦେବା ଉଚିତ ଏବଂ ତାର କାରଣ ସବୁ କଣ?
0: ବର୍ତ୍ତମାନ ସମୟରେ ମହିଳାମାନଙ୍କର ସବୁଠାରୁ ଭୟଙ୍କର ସମସ୍ୟା ମଧ୍ୟରେ ସେମାନଙ୍କର ଓଜନ ବୃଦ୍ଧି ବା ସ୍ଥୂଳକାୟ ଶରୀର, ଆଣ୍ଠୁ ଗଣ୍ଠି ଅଣ୍ଟା ହାଡ଼ ପୁରିଆ ହେବା, ମାସିକ ଋତୁସ୍ରାବ ବା ପିରିୟଡ୍ରେ ଅନିୟମିତତା, ପିରିୟଡ୍ ନ ହେବା, ଗର୍ଭାଶୟ ସମ୍ବନ୍ଧୀୟ ରୋଗ ଏପରିକି ମେନ୍ସଟ୍ରୁଆଲ୍ ବ୍ଲିଡିଂରେ ବ୍ଲିଡିଂର ପରିମାଣ ବହୁତ କମ୍ ହେବା କିମ୍ବା ଅତ୍ୟଧିକ ବ୍ଲିଡିଂ ହେବା ଯାହାକୁ ରକ୍ତ ପ୍ରଦର କୁହାଯାଉଛି, ହ୍ୱାଇଟ୍ ଡିସ୍ଚାର୍ଜ ବା ଶ୍ୱେତପ୍ରଦର, ପିରିୟଡ୍ ସମୟରେ ଯନ୍ତ୍ରଣା ହେବା ବା ଡିସ୍ମେନୋରିଆ ବା ପେନ୍ଫୁଲ୍ ମେନ୍ସଟ୍ରୁଏସନ୍, ପିସିଓଡି ଏବଂ ପିସିଓଏସ୍ ଯାହାକୁ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରମ୍ ବା ଓଭାରିଆନ୍ ଡିଜିଜ୍ ଦେଖାଦେଇଥାଏ। ଆଜିକାଲି କିଶୋରୀ ତଥା ଯୁବତୀଙ୍କ ଠାରେ ଏହି ସମସ୍ୟା ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଲାଣି। ଏହାଦ୍ୱାରା ମହିଳାମାନଙ୍କର ପ୍ରଜନନ ଅଙ୍ଗ ଉପରେ ବିକୃତ ପ୍ରଭାବ ପଡ଼ିଥାଏ। ପ୍ରଥମେ ମେନ୍ସରେ ଅନିୟମିତତା, ପିରିୟଡ୍ ବନ୍ଦ ହେବା, ମାସ ମାସ ଧରି ପିରିୟଡ୍ ନ ହେବା, ପରେ ଗର୍ଭଧାରଣ କ୍ଷମତା କମିଯାଏ, ଓଭୁଲେସନ୍ ନ ହେବା ଫଳରେ ବନ୍ଧ୍ୟାତ୍ୱ, ମଧୁମେହ, ଗ୍ୟାସ, ଏସିଡିଟି, କ୍ଷୁଧାହାନି, ଅପଚନ, କୋଷ୍ଠକାଠିନ୍ୟ ଆଦି ଅନେକ ସମସ୍ୟା ଦେଖାଦେଇଥାଏ।
1: ଆଗରୁ ଏସବୁ ସମସ୍ୟା ମହିଳାମାନଙ୍କଠାରେ ଦେଖିବାକୁ ମିଳୁନଥିଲା, ଯଦିଓ ଥିଲା ବହୁତ କମ୍ ଥିଲା, କିନ୍ତୁ ଏବେ ମହିଳାମାନେ ଅଧିକ ଶିକ୍ଷିତ ହେବା ସହିତ ଚାକିରି କଲେଣି, ତଥାପି କାହିଁକି ଏପରି ହେଉଛି ଏବଂ ଏହାର କାରଣ ସବୁ କଣ?
0: ଆଧୁନିକ ଯୁଗରେ ମହିଳାମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ, ପରିଶ୍ରମ କାତରତା, ହାଇ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା, ଖାଦ୍ୟ ପାନୀୟରେ ଅନିୟମିତତା, ଖାଦ୍ୟରେ ମଇଦା ଚିନି ଘିଅରେ ପ୍ରସ୍ତୁତ ଖାଦ୍ୟ, ପିଜା ବର୍ଗର ମ୍ୟାଗି ଚାଓମିନ, ଚକୋଲେଟ୍ କେକ୍, ଚା କଫି, ଜଙ୍କ ଫୁଡ୍, ଫାଷ୍ଟଫୁଡ୍, କେକ୍ ବିସ୍କୁଟ, ଆଇସ୍କ୍ରିମ, କୋଲ୍ଡ ଡ୍ରିଙ୍କ, ଅତ୍ୟଧିକ ତେଲ ମସଲା ଖାଇବା ଦ୍ୱାରା ଏବଂ ପରିଶ୍ରମ ନ କରିବା ଦ୍ୱାରା ଶରୀରରେ ଓଜନ ବୃଦ୍ଧି ବା ମେଦର ସଞ୍ଚୟ ହୋଇ ସ୍ଥୂଳକାୟତା ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଉଭାରିରେ ମଧ୍ୟ ମେଦର ସଞ୍ଚୟ ହୋଇ ଅଣ୍ଡା ଗୁଡିକ ଚାରିପଟେ ଗ୍ରନ୍ଥି ସୃଷ୍ଟି ହୁଏ, ଅଣ୍ଡା ତିଆରି ହୋଇପାରେ ନାହିଁ, ଓଭମ୍ ଗୁଡିକ ଉଭାରିରୁ ବାହାରି ପାରେ ନାହିଁ। ସ୍ଥୂଳତା କାରଣରୁ ହରମୋନ୍ ଇମ୍ବାଲାନ୍ସ ହେବା ଫଳରେ ପିରିୟଡ୍ ହୋଇନଥାଏ କିମ୍ବା ଇରେଗୁଲାର ପିରିୟଡ୍ ହୋଇଥାଏ। ମହିଳାମାନଙ୍କର ହେୟାର ଫଲ୍ ବା କେଶ ଉପୁଡ଼ିବା, ମେଲ୍ ହରମୋନ୍ ଅଧିକ ସିକ୍ରେସନ୍ ଫଳରେ ମହିଳାମାନଙ୍କର ଦାଢ଼ି ନିଶ ଉଠିଯିବା, ମୁଖରେ ବ୍ରଣ ଅଧିକ ହେବା, ଇନଫର୍ଟିଲିଟି ବା ବନ୍ଧ୍ୟାତ୍ୱ, ଡାଇବେଟିସ୍, ଥାଇରଏଡ୍, ରିପ୍ରଡକ୍ଟିଭ ଅର୍ଗାନ୍ରେ ପ୍ରୋବ୍ଲେମ୍, ଗର୍ଭଧାରଣ କ୍ଷମତା ରହେ ନାହିଁ, ପ୍ରସବରେ ମଧ୍ୟ ଏହାର ପ୍ରଭାବ ପକାଇଥାଏ। 15 ରୁ 45 ବର୍ଷ ଭିତରେ ପିସିଓଡି ଦେଖାଦେଇଥାଏ। ଏହା ଆଗକୁ ଯାଇ ମଧ୍ୟ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ, ଏପରିକି କ୍ୟାନ୍ସର ହେବା ଏବଂ ଗର୍ଭଧାରଣ କ୍ଷମତା କମିଯିବା, ଏସବୁ ପ୍ରୋବ୍ଲେମ୍ ହୁଏ। ମେଟାବୋଲିକ୍ ଡିଜର୍ଡର ମଧ୍ୟ ଦେଖାଦେଇଥାଏ। ଇନ୍ସୁଲିନ୍ ରେଜିଷ୍ଟାଣ୍ଟ ଫଳରେ ଟାଇପ୍ 2 ଡାଇବେଟିସ୍ ମଧ୍ୟ ହୋଇଥାଏ। ମା ମାନଙ୍କର ପିସିଓଡି ଥିଲେ ଝିଅମାନଙ୍କର ମଧ୍ୟ

0: ହେବାର ସମ୍ଭାବନା ଥାଏ। ମା ମାନଙ୍କର ଏହି ସମସ୍ୟା ଥିଲେ ଝିଅମାନଙ୍କର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ, କିଭଳି ଏହି ରୋଗ ଝିଅମାନଙ୍କୁ ନ ହେବ।
1: ତେବେ ଏହିସବୁ ସମସ୍ୟାରୁ ମହିଳାମାନେ କିପରି ଭାବରେ ମୁକ୍ତି ପାଇପାରିବେ, ଯେମିତିକି ଭବିଷ୍ୟତରେ ଯୁବତୀମାନେ ଏହି ସମସ୍ୟାରେ ନ ପଡ଼ିବେ, ସେଥିପାଇଁ କେମିତି ଯତ୍ନବାନ ହେବା ଉଚିତ, ସେମାନଙ୍କର ଖାଦ୍ୟପାନୀୟ ଜୀବନଶୈଳୀ କିପରି ହେଲେ ଭବିଷ୍ୟତରେ ଏହି ରୋଗର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ।
0: ଆମକୁ ଏଥିପାଇଁ ଆମର ଜୀବନଶୈଳୀ ଯେମିତି ଚାଲିଛି ତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ରାତିରେ ଶୋଇବାର 2 ଘଣ୍ଟା ପୂର୍ବରୁ ଆମକୁ ଖାଦ୍ୟ ଖାଇବାକୁ ପଡ଼ିବ। ରାତିରେ ଶୀଘ୍ର ଶୋଇବା, ସକାଳେ ଶୀଘ୍ର ଉଠିବା, ନିଜ କାମ ନିଜେ କରିବା, ସକାଳେ କିଛି ସମୟ ୱାକିଂ କରିବା, ବ୍ୟାୟାମ, ଯୋଗ, ପ୍ରାଣାୟାମ କରିବା, ତୁଳତାକୁ କମ୍ କରିବା ପାଇଁ ବା ଓବେସିଟି କମ୍ କରିବାକୁ ହେଲେ ଆମକୁ ପରିଶ୍ରମ କରିବା ଉଚିତ ଏବଂ ଲୋ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଉଚିତ। କ୍ୟାଲୋରି ଆମର ବିଶେଷ ଭାବରେ କାର୍ବୋହାଇଡ୍ରେଟ ଏବଂ ମିଠା, ମଇଦା ଏସବୁ ଖାଦ୍ୟରେ ବେଶୀ ଥାଏ, ତେଣୁ ସେଗୁଡିକ ଆମକୁ ବର୍ଜନ କରିବା ଉଚିତ। ଘିଅ, ଦୁଧ, ଲହୁଣୀ ଏସବୁ ଖାଦ୍ୟକୁ ଆମେ ବର୍ଜନ କରିବା ଉଚିତ। ତା ସହିତ ଆମକୁ କାର୍ବୋହାଇଡ୍ରେଟ ଆଉ ପ୍ରୋଟିନ ମଧ୍ୟରେ ବାଲାନ୍ସ ରକ୍ଷା କରିବା ଉଚିତ, ଅର୍ଥାତ୍ ପ୍ରୋଟିନ ଆମକୁ ଅଧିକ ଖାଇବାକୁ ପଡିବ, କାର୍ବୋହାଇଡ୍ରେଟ କୁ କମ କରିବାକୁ ପଡିବ, ଚିନି ଖାଇବାକୁ ଆମକୁ ବନ୍ଦ କରିବାକୁ ପଡିବ କିମ୍ବା ଚିନି କମ ପରିମାଣରେ ଖାଇବା, ଲୁଣ କମ ଖାଇବା, ସବୁଜ ପନିପରିବା, ମାଛ, ବାଦାମ, ଫଳ, ବ୍ରକୋଲି, ଅଣ୍ଡା, କାଜୁ, ବାଜରା, ମକା, ଜଅ, କଳା ରସି, ଗୁଡ଼, ଗ୍ରୀନ ଟି, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏସବୁ ଖାଦ୍ୟ ଆମେ ଗ୍ରହଣ କରିବା। ପିସିଓଡିରେ ଆଇରନ୍ ରିଚ୍ ଫୁଡ୍ ଅଧିକ ଦେବା, ଯଥା ସବୁଜ ପନିପରିବା, ଅଣ୍ଡା, ଫଳ, କଞ୍ଚା କଦଳୀ, ପାଚିଲା କଦଳୀ ଉଭୟ ଏସବୁ ଆମକୁ ଗ୍ରହଣ କରିବା ଉଚିତ। କେଶ ଝଡିବା ବନ୍ଦ କରିବାକୁ ହେଲେ ଆମକୁ ଜିଙ୍କ ଥିବା ଖାଦ୍ୟ ଖାଇବା ଉଚିତ, ଯେପରିକି ରାଜମା, ସି ଫୁଡ୍, ଫଳ, ଭେଜିଟେବୁଲ୍ସ ଏସବୁ ଖାଇବା ଉଚିତ, ସବୁଜ ପନିପରିବା ଖାଇବା ଉଚିତ ଏବଂ ଖାଦ୍ୟରେ ଡାଲଚିନି ଆଉ ହଳଦୀର ବ୍ୟବହାର ମଧ୍ୟ କରିବା ଉଚିତ, କାରଣ ଡାଲଚିନି, ହଳଦୀ ଏସବୁ ଆଣ୍ଟି ଅକ୍ସିଡାଣ୍ଟ। ଶୋଇବା ପୂର୍ବରୁ ପ୍ରତ୍ୟେକ ଦିନ ଆମକୁ ହଳଦୀ ଗୁଣ୍ଡ କ୍ଷୀର ସହିତ ମିଶାଇ ଖାଇବା ଉଚିତ, କାରଣ ହଳଦୀରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଅଛି, ଆଣ୍ଟି ଆଲର୍ଜିକ ମଧ୍ୟ, ତେଣୁ ହଳଦୀ ଆମର ଶରୀର ପାଇଁ ବହୁତ ଉପକାରୀ। ଫ୍ୟାଟ ଡିଜଲ୍ଭ କରିବା ମଧ୍ୟ ହଳଦୀ ସାହାଯ୍ୟ କରେ। ମହୁ, ଲେମ୍ବୁ, ଉଷୁମ ପାଣି ଏସବୁ ମଧ୍ୟ ୟୁଜ୍ କରିବା ଉଚିତ। କମ୍ବାଇଣ୍ଡ ଭିଟାମିନ୍ ଡି ଏବଂ କ୍ୟାଲସିୟମ ଦେବା। କଡ୍ ଲିଭର ଅଏଲ ଶରୀର ତଥା ଉଭାରୀର ଚର୍ବି ଜମିବାକୁ ଦେଇନଥାଏ। କଡ୍ ଲିଭର ଅଏଲଟା ଆମର ଫ୍ୟାଟକୁ ଡିଜଲ୍ଭ ମଧ୍ୟ କରିଥାଏ, ଫଳରେ ଓଭୁଲେସନକୁ ଠିକ୍ ରଖେ। ତା ସହିତ ମେଥି ଦାନା, ଗୋଲମରିଚ, ହଳଦୀ, ଗୁଜୁରାତି, ଅଶ୍ୱଗନ୍ଧା, ଜିରା ପାଣି ଆଦି ଖାଇବା ସହିତ କିମ୍ବା ଖାଇବା ପରେ ଆମେ ସେବନ କରିବା ଉଚିତ। ଜିରା ଚୂର୍ଣ୍ଣ, ପାନମଧୁରୀ ଚୂର୍ଣ୍ଣ, ଅଦା ରସ, ହିଙ୍ଗୁକୁ ପାଣିରେ ଫୁଟାଇ ରାତ୍ରିରେ ଶୋଇବା ପୂର୍ବରୁ ସେବନ କଲେ ପିରିୟଡ୍ ଠିକ୍ ହେବା ସହିତ ଓଭୁଲେସନ ମଧ୍ୟ ଠିକ୍ ହୋଇଥାଏ। କନଷ୍ଟିପେସନ ଥିଲେ ତାକୁ ଦୂର କରିବା ପାଇଁ ତନ୍ତୁଯୁକ୍ତ ଖାଦ୍ୟ ଗ୍ରହଣ କରିବା, ଚୋପା ଲଗା ଫଳ ପନିପରିବା ଗ୍ରହଣ କରିବା, ଖାଦ୍ୟରେ ଅଧିକ ଖଟା ବର୍ଜନ କରିବା, କ୍ଷୀର ଦହି ଖାଇବା ବି ବନ୍ଦ କରିବା, କାରଣ ଅଧିକ ଖଟା ପଦାର୍ଥ ଆମ ଶରୀରରେ ପିତ୍ତକୁ ବୃଦ୍ଧି କରେ। ପିତ୍ତ ବୃଦ୍ଧି ଆମ ଶରୀରରେ ମେଦ ସଞ୍ଚୟ ପାଇଁ ମଧ୍ୟ କାରଣ ହୋଇଥାଏ, ତେଣୁ ସେଥିପାଇଁ ଆମକୁ ଖଟା, ରାଗ, ତେଲ ମସଲା ଏସବୁକୁ ବର୍ଜନ କରିବା ଉଚିତ। ମାନସିକ ଚାପକୁ ଦୂର କରିବା ପାଇଁ ଆମକୁ ସକାରାତ୍ମକ ଚିନ୍ତନ ଗ୍ରହଣ କରିବା ଉଚିତ, ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବା ଉଚିତ। ରାତିରେ 1 ଚାମଚ ମେଥିଦାନା ପାଣି ସହିତ ଶୋଇବା ପୂର୍ବରୁ ଖାଇବା, ଯାହାଫଳରେ କି ସକାଳେ କନଷ୍ଟିପେସନ ମଧ୍ୟ ଦୂର ହୁଏ। ଗହମ ପ୍ରସ୍ତୁତ ଖାଦ୍ୟ, ସୁଜି, ମଇଦା ଏସବୁ ଖାଇବା ଉଚିତ ନୁହେଁ। ଚାଉଳରୁ ପ୍ରସ୍ତୁତ ଭାତ, ଡାଲି, ଖେଚଡ଼ି ଏସବୁ ଆମେ ଖାଇବା ଉଚିତ। ଆଜିକାଲି ଝିଅମାନଙ୍କୁ ବେଶୀ ସମୟ କମ୍ପ୍ୟୁଟର, ଟିଭି, ମୋବାଇଲ ଏସବୁ ଦେଖିବାରେ ବହୁତ ସମୟ ବ୍ୟୟ କରୁଛନ୍ତି, ଏଭଳିକି ରାତି ଅନିଦ୍ରା ହେଇକି ଅଧିକ ରାତ୍ରିରେ ଶୋଉଛନ୍ତି, ଡେରିରେ ଉଠୁଛନ୍ତି, ତେଣୁ ନିଦ୍ରା ହାନିର ମଧ୍ୟ ଏସବୁ କାରଣ ହୋଇଥାଏ। ତେଣୁ ଆମକୁ 7ରୁ 8 ଘଣ୍ଟା ରାତିରେ ଶୋଇବା ଉଚିତ, କିନ୍ତୁ ଦିନରେ ବିଲକୁଲ ଶୋଇବା ଉଚିତ ନୁହେଁ। ଦିବାନିଦ୍ରା ସ୍ଥୂଳତାର କାରଣ ବା ମୋଟାପଣର କାରଣ ହେଉଛି ଦିନରେ ଶୋଇବା। ଖାଦ୍ୟ ପଦାର୍ଥରେ ଏସେନ୍ସ ଯୁକ୍ତ ଖାଦ୍ୟ ବା ସୁଗନ୍ଧିତ ଖାଦ୍ୟ, ରଙ୍ଗ ଦିଆଯାଇଥିବା ଖାଦ୍ୟ, ଡବାରେ ପ୍ରିଜର୍ଭ କରି ରଖାଯାଇଥିବା ଖାଦ୍ୟ ଏସବୁ ଖାଇବା ଉଚିତ ନୁହେଁ। ପାଣି ପିଇବାକୁ ଆମକୁ କେବଳ କାଚ ବଟଲରେ ପାଣି ରଖିବା ଏବଂ ତାକୁ ବ୍ୟବହାର କରିବା ଉଚିତ। କେବଳ ଘରେ ତିଆରି ଖାଦ୍ୟ।

0: ପଦାର୍ଥ ଜଳଖିଆ ଆଦି ଖାଇବା ଉଚିତ। ଋତୁ ଅନୁସାରେ ପନିପରିବା ଫଳ ସାଲାଡ ଏସବୁ ଆମକୁ ବ୍ୟବହାର କରିବା ଜରୁରୀ। ଆଜିକାଲି ତ ସବୁ ଋତୁରେ ସବୁ ପରିବା ମିଳିଲାଣି, ଯେମିତିକି ଗରମ ଦିନରେ ତରଭୁଜ ଖାଇବା ଉଚିତ, ଶୀତ ଦିନରେ ବିଲକୁଲ ତରଭୁଜ ଖାଇବା ଉଚିତ ନୁହେଁ, କିନ୍ତୁ ବାହାଘର ବ୍ରତ ଘରେ ଦେଖିବ ତରଭୁଜ କଟା ହେଇକିରି ସବୁ ଫ୍ରୁଟ୍ ସାଲାଡ ଆମେ ଖାଇଦଉଛେ, ଯାହାଫଳରେ କି ସେ ଆମ ଦେହ ପାଇଁ ବହୁତ କ୍ଷତିକାରକ ଏବଂ ତାର କୁପ୍ରଭାବ ମଧ୍ୟ ଆମ ଶରୀରରେ ପଡୁଛି। ଆମର ଧାତୁ ଗୁଡିକ ବିକୃତି ହେଉଛନ୍ତି। ତେଣୁ ଆମର ଆୟୁର୍ବେଦର ଗୋଟିଏ ଅଛି ଯେ ସମଦୋଷ ସମାଗ୍ନିଶ୍ଚ ସମଧାତୁ ମଳକ୍ରିୟ ପ୍ରସନ୍ନାତ୍ମେନ୍ଦ୍ରିୟ ମନ ସ୍ୱସ୍ଥ ଇତ୍ୟଭିଧିୟତେ। ଆମର ଆୟୁର୍ବେଦରେ ଦୋଷ ଧାତୁ ମଳକୁ ନେଇ ଆମର ଶରୀର, ଦୋଷ କହିଲେ ଆମର ବାତପିତ କଫ, ଧାତୁ କହିଲେ ସପ୍ତ ଧାତୁ ରସ ରକ୍ତ ମାଂସ ମେଦ ଅସ୍ଥି ମଜା ଶୁକ୍ର, ମଳ ତ ଆମର ଝାଡ଼ା ପରିସ୍ରା, ଏସବୁ ଯଦି ଠିକ ଭାବରେ ଆମର ମୋସନ ହେଲା ଏବଂ ସବୁ ଦୋଷ ସମ ପରିମାଣରେ ରହିଲା, ଧାତୁ ଗୁଡିକ ସମ ପରିମାଣରେ ରହିଲା, ନିଦ୍ରା ଠିକ ହେଲା, ତାହେଲେ ଆମ ଶରୀର ସବୁବେଳେ ସୁସ୍ଥ ରହିବ। ଯଦି ଏଗୁଡିକ ବିଷମ ହେଲା ତାହେଲେ ଆମ ଶରୀରରେ ରୋଗ ସୃଷ୍ଟି ହେବ। ତା ସହିତ ପ୍ରସନ୍ନ ଆତ୍ମା ଇନ୍ଦ୍ରିୟ ମନ, ଆମର ଶରୀରର ସ୍ୱାସ୍ଥ୍ୟ ପ୍ରତି ଆମେ ଯେତିକି ଯତ୍ନ ନେବା ଉଚିତ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସେତିକି ଯତ୍ନ ନେବା ଉଚିତ। ଏମିତିକି ଆମର କିଛି ସମୟ ଧ୍ୟାନ କରିବା, କିଛି ସମୟ ପ୍ରାର୍ଥନା କରିବା, ସକାରାତ୍ମକ ଚିନ୍ତନ କରିବା, ସବୁବେଳେ ଆମେ ଆକ୍ସେପ୍ଟାନ୍ସ ବଜାଇ ରଖିବା ଅର୍ଥାତ୍ ଗ୍ରହଣଶୀଳତା, ସବୁ କଥାକୁ ଆମେ ଗୋଟେ ନେଗେଟିଭ ୱେରେ ବା ନକାରାତ୍ମକ ୱେରେ ଗ୍ରହଣ କରିବା ଉଚିତ ନୁହେଁ, ଯାହାଦ୍ୱାରା କି ଆମ ଶରୀର ଏବଂ ମନ ଉପରେ ତାର ଖରାପ ପ୍ରଭାବ ପଡିଥାଏ। ସବୁକୁ ଗ୍ରହଣ କରିଦେବା ଭଲ, ଏସବୁ ଆମକୁ ନିହାତି ଆମର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଏଗୁଡିକ ଆବଶ୍ୟକତା ରହିଛି। ତା ସହିତ ସବୁବେଳେ ପରିଷ୍କାର ପରିଚ୍ଛନ୍ନତା ଉପରେ ଆମକୁ ଗୁରୁତ୍ୱ ଦେବା ଉଚିତ। ସକାଳର କଅଁଳିଆ ସୂର୍ଯ୍ୟ କିରଣରେ କିଛି ସମୟ ବସିବା, ବୁଲିବା, ଚାଲିବା, ପାର୍କରେ କିମ୍ବା ନଦୀ କୂଳରେ ସକାଳେ କିଛି ସମୟ ବସିବା, ମାନସିକ ସନ୍ତୁଳନ ରକ୍ଷା କରିବା, ଏହିସବୁ ମହିଳାମାନଙ୍କ ପାଇଁ ସୁରକ୍ଷିତ ଓ ସଚେତନ ମାତୃତ୍ୱ ପ୍ରଦାନ କରିଥାଏ। ସୁସ୍ଥ ତଥା ଶୃଙ୍ଖଳିତ ସମାଜ ଗଠନ ପାଇଁ ଅତ୍ୟନ୍ତ ଜରୁରୀ।
1: ଦେଖାଯାଉଛି ଆଜିକାଲିର ମହିଳାମାନେ ବିଶେଷ ଭାବରେ ସୌନ୍ଦର୍ଯ୍ୟ ସଚେତନ, ଏମିତିକି ସେମାନେ କୃତ୍ରିମ ପ୍ରସାଧନ ସାମଗ୍ରୀର ବ୍ୟବହାର ଅଧିକ କରୁଛନ୍ତି। ଅନେକ କ୍ଷେତ୍ରରେ ସେମାନେ ନିଜ ଶରୀରର ବିଭିନ୍ନ ଅଙ୍ଗର ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି ସୁନ୍ଦରତା ପାଇଁ। ଏସବୁ ଦ୍ୱାରା ସେମାନଙ୍କ ଶରୀରରେ କି ପ୍ରକାର ପ୍ରଭାବ ପଡୁଛି?
0: ଭଲ କଥାଟି ଆପଣ ପଚାରିଲେ ଯେ ଆଧୁନିକ ବା ବର୍ତ୍ତମାନ ଯୁଗରେ ନାରୀଟି ଯଦିଓ ସୌନ୍ଦର୍ଯ୍ୟ ସଚେତନ, କିନ୍ତୁ କିଭଳି ଭାବରେ ସୌନ୍ଦର୍ଯ୍ୟ ସଚେତନ ହେଲେ, କିଭଳି ପ୍ରାକୃତିକ ଉପାୟରେ ଆମେ ପ୍ରସାଧନ ସାମଗ୍ରୀକୁ ବ୍ୟବହାର କଲେ ଆମ ଶରୀରଟି ସବୁଦିନ ପାଇଁ ସୁସ୍ଥ ଏବଂ ସୁନ୍ଦର ରହିବ, ସେଇଟା ଆମକୁ ଜାଣିବା ନିହାତି ଦରକାର। ବଜାରରୁ ଆମେ କିଣି ଆଣି ଯୋଉ କ୍ରିମ ବା ଯୋଉ ପ୍ରସାଧନ ସାମଗ୍ରୀ ସବୁ ବ୍ୟବହାର କରୁଛେ, ସେଗୁଡିକ ରସାୟନ ଯୁକ୍ତ, ସେସବୁର ଯଦିଓ ସାଙ୍ଗେ ସାଙ୍ଗେ ସେଇଟା ଆମକୁ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ, କିନ୍ତୁ ପରେ ତାହାର କୁପ୍ରଭାବ ଆମ ଶରୀର ଉପରେ ଦେଖା ଦେଇଥାଏ। ସେଥିପାଇଁ ଆମେ ପ୍ରାକୃତିକ ଉପାୟରେ ଯାହା ବହୁ ଜିନିଷ ଅଛି ଆମକୁ ତାକୁ ବ୍ୟବହାର କରିବା ଫଳରେ ଘରେ ମଧ୍ୟ ଆମେ କିଛି ନ କିଣିକିରି ମଧ୍ୟ ଆମର ରୋଷେଇ ଶାଳରୁ ମଧ୍ୟ ବହୁ ଜିନିଷ ପାଇଯିବା ଆମର ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ। ଏମିତିକି ଆମେ ଚାଉଳ ଗୁଣ୍ଡ ବା ଡାଲିର ବୁଟ ଡାଲି ମସୁର ଡାଲି ଆକୁ ପାଉଡର କରିକି ତାକୁ ଗୋଟେ ପ୍ୟାକ୍ କରିକି ମୁହଁରେ ଲଗେଇ ପାରିବା। ଦହି ଆଲୋଭେରା ବା ଘି କୁଆଁରୀ ବାଡ଼ିରେ ଅଛି ବା ଲଗେଇ ଦେଲେ ଗୋଟେ ଗଛ, ତାକୁ ବି ଆଣି ଆମର ମୁହଁରେ ଲଗେଇବା ବା ଶରୀରରେ ଯେକୌଣସି ସ୍ଥାନରେ ଲଗେଇଲେ ମଧ୍ୟ ଆମର ଲୁବ୍ରିକେସନ ହବ, ଶରୀର ସୌନ୍ଦର୍ଯ୍ୟ ରକ୍ଷା ପାଇବ। ତା ସହିତ କାକୁଡି ଟମାଟୋ ଅଁଳା ଏସବୁ ମଧ୍ୟ ଆମେ ମୁହଁର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିପାରିବା, ତାକୁ ପ୍ୟାକ୍ କରିକିରି ହଉ ତାର ରସ ହଉ ଗ୍ରହଣ କରିପାରିବା। ତାପରେ ଆଜିକାଲି ମହିଳାମାନଙ୍କର କେଶ ଉପଡିବା ଗୋଟେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି, ତେଣୁ କେଶ ନ ଝଡିବା ପାଇଁ ଆମେ ବଜାରରୁ ବିଭିନ୍ନ ପ୍ରକାର ସାମ୍ପୋ ନେଇ ଆସୁଛେ, ବିୟୁଟି ପାର୍ଲର ଯାଇକିରି ସେଠି ଆମେ ଡ୍ରାଏ କରୁଛେ ବା ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଗ୍ରହଣ କରୁଛେ, ସେଗୁଡିକ ଆମେ ନ କରି ଆମେ ଯଦି ସ୍ୱାଭାବିକ ଭାବରେ ଆମର ସିକାକାଇ ଅଁଳା ମୁଲତାନୀ ମିଟି ଏସବୁ ମଧ୍ୟ ଆମେ ମୁଣ୍ଡ ଧୋଇବାରେ ବ୍ୟବହାର କରିପାରିବା। ନଡ଼ିଆ ତେଲ ମେଥି ପକେଇ ଆମେ ତାକୁ ରଖି ସେଇ ତେଲକୁ ମଧ୍ୟ ଆମେ ମୁଣ୍ଡରେ ଲଗେଇ ପାରିବା। ଦହି ବ୍ୟବହାର କରିବା ଦ୍ୱାରା ମଧ୍ୟ ଆମର କେଶ କଳା ହେଇଥାଏ, କେଶ ଝଡି ନଥାଏ। ମେହେନ୍ଦି ଯୋଉଟାକି ମଞ୍ଜୁଆତି ଆମେ କହୁଛେ, ତାକୁ ମଧ୍ୟ ବାଟିକିରି ମୁଣ୍ଡରେ ଆମେ ଲଗେଇକି ଆମର କେମିକାଲ କଲର ନ କରି

0: ଡିଗ୍ରୀ ମେହେନ୍ଦି ମଧ୍ୟ ଆମେ ଲଗେଇ ପାରିବା। ଏସବୁ ଆମର ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଆମେ ଗ୍ରହଣ କରିପାରିବା। ପ୍ଲାଷ୍ଟିକ ସର୍ଜରୀ କରିବା ଫଳରେ ତାର ବହୁତ କୁପ୍ରଭାବ ଶରୀର ଉପରେ ପଡିଥାଏ। ଆମେ ଶୁଣିଛୁ ଯେ ଆମର ଫିଲ୍ମ ଅଭିନେତ୍ରୀ ମାନେ ତାଙ୍କର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ସର୍ଜରୀ ଶରୀରରେ କରନ୍ତି, ସେଗୁଡିକ ପରେ ତାଙ୍କ ଶରୀରକୁ ବିକୃତ କରିଦେବାର ମଧ୍ୟ ଆମେ ଦେଖିଛୁ। ତେଣୁ ସେସବୁ ଆମକୁ କରିବା ଉଚିତ ନୁହେଁ। ସବୁବେଳେ ପ୍ରାକୃତିକ ଉପାୟରେ ଶରୀରର ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ତତ୍ପର ହେବା ଆବଶ୍ୟକ। ପ୍ରାକୃତିକ ଉପାୟରେ ଆମକୁ ଭଗବାନ ଶରୀରଟି ଦେଇଛନ୍ତି, ସୌନ୍ଦର୍ଯ୍ୟ ବି ଦେଇଛନ୍ତି। ତେଣୁ ଆମେ ତାକୁ ରକ୍ଷା କରିବା ପାଇଁ ଆମକୁ ପ୍ରାକୃତିକ ଉପାୟରେ ମଧ୍ୟ ପ୍ରସାଧନ ସାମଗ୍ରୀର ବ୍ୟବହାର କରିବା ଜରୁରୀ।
1: ବର୍ତ୍ତମାନ ଦେଖାଯାଉଛି ବିଶେଷ ଭାବେ ମହିଳାମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଯେମିତିକି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅଣ୍ଟା ବିନ୍ଧା, ମୁଣ୍ଡ ବିନ୍ଧା, ଏସବୁ ସହିତ କୋଷ୍ଠ କାଠିନ୍ୟ ମଧ୍ୟ ଭୋଗୁଛନ୍ତି। କଣ କଲେ ସେମାନେ ଏସବୁଥିରୁ ରକ୍ଷା ପାଇବେ?
0: ସତ କହିବାକୁ ଗଲେ ଆଜିକାଲି ମହିଳାମାନଙ୍କ ଠାରେ ଏଇ ଯୋଉ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅଣ୍ଟା ବିନ୍ଧା, ଆଣ୍ଠୁ ବିନ୍ଧା, ଚାଲି ନପାରିବା ବା ଅଧିକ ସମୟ ଠିଆ ନ ହେଇପାରିବା, ନଇ ନପାରିବା, ଏସବୁ ପ୍ରୋବ୍ଲେମ ଦେଖାଦଉଛି। ତାର ମୁଖ୍ୟ କାରଣ ହଉଛି ମେଦବହୁଳତା, ଅର୍ଥାତ୍ ପ୍ରତ୍ୟେକ ଜଏଣ୍ଟ ଗୁଡିକରେ ମେଦର ସଞ୍ଚୟ ହେବା ଫଳରେ ତାର ଜଏଣ୍ଟ ଗୁଡିକ ଠିକ ଭାବରେ କାମ କରିପାରିନଥାଏ। ତା ସହିତ ବହୁତ ସମୟ ଧରି ଆଜିକାଲି ଠିଆ ହେଇ ରୋଷେଇ ଘରେ ଗ୍ୟାସରେ ରୋଷେଇ କରିବା ଫଳରେ ମଧ୍ୟ ଶରୀରର ଚାପଟା ଆମର ଗୋଡ଼ ଉପରେ ପଡିଥାଏ। ମେଦବହୁଳତା ଅର୍ଥାତ୍ ଓଜନ ବଢିଗଲେ ଶରୀରର ଚାପଟା ଆଣ୍ଠୁ ଆଉ ପାଦ ଗୋଡ଼ ଏସବୁ ଉପରେ ପଡିଥାଏ, ଯାହାର ପ୍ରଭାବରେ ଯନ୍ତ୍ରଣା ଆରମ୍ଭ ହେଇ। ତା ସହିତ ଆମର ସାଧାରଣ ଭାବରେ 45 ରୁ 50 ବର୍ଷ ଆମର ମେନାପୋଜ ଟାଇମ। ମେନାପୋଜ ଅର୍ଥ ସବୁଦିନ ପାଇଁ ପିରିୟଡ ବନ୍ଦ ହେଇଯିବା। ପିରିୟଡ ବନ୍ଦ ହେଇଗଲା ପରେ ଆମର ଯୋଉ ଓଷ୍ଟ୍ରୋଜେନ ପ୍ରୋଜେଷ୍ଟରନ ହରମୋନ, ସେ ଆମକୁ କ୍ୟାଲସିୟମଟାକୁ ଶରୀର ଭିତରକୁ ନେବାରେ ସାହାଯ୍ୟ କରିଥାଏ। ସେଟା ଯଦି ବନ୍ଦ ହେଇଗଲା ତାହେଲେ କ୍ୟାଲସିୟମ ଆମେ ଖାଇଲେ ମଧ୍ୟ ସେଟା ଆମ ଶରୀରରେ ଆସିମିଲେସନ ହେଇପାରେ ନାହିଁ। ଭିଟାମିନ ଡି ସହିତ ଆମେ ଖାଇଲେ କିଛିଟା ତାର ଆସିମିଲେସନ ହୁଏ। ତେଣୁ ଆମକୁ ମେନାପଜ ପରେ ବା ଋତୁ ବନ୍ଦ ହେଇଗଲା ପରେ ରେଗୁଲାରଲି କିଛି କ୍ୟାଲସିୟମ ଟାବଲେଟ ଖାଅ, କିମ୍ବା ଖାଦ୍ୟରେ ମଧ୍ୟ କ୍ୟାଲସିୟମ ଆମେ ଖାଇପାରିବା। ଏମିତିକି କ୍ଷୀର, କାଜୁ, ପାଚିଲା କଦଳୀ, କଞ୍ଚା କଦଳୀ, ମାଣ୍ଡିଆ ଯାଉ, ମାଣ୍ଡିଆ ଯାଉରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ପ୍ରୋଟିନ, ମ୍ୟାଗ୍ନେସିୟମ ସବୁ ରହିଛି। ତେଣୁ ଗୋଟେ ବାଲାନ୍ସ ଫୁଡ ସିଏ, ତେଣୁ ତାକୁ ଆମେ ବି ଖାଇବା ଫଳରେ ଆମର କ୍ୟାଲସିୟମ ଡେଫିସିଏନ୍ସି ବି କମିଯିବ। ଏସବୁ ଆମେ ଖାଇବା ଦ୍ୱାରା ଆମର କ୍ୟାଲସିୟମ ଠିକ ଭାବରେ ଶରୀରରେ କାର୍ଯ୍ୟ କରିବ। ତେଣୁ କରି ଆମକୁ କ୍ୟାଲସିୟମ ଆଉ ଭିଟାମିନ ଡି ଅଧିକ ଖାଇବା ସହିତ ଆମର ଯୋଉ ଠିଆ ହେଇ ଅଧିକ ସମୟ ଆମେ ରୋଷେଇ କରୁଛେ ସେଟାକୁ ବନ୍ଦ କରିବା ଉଚିତ। ଖୁବ କମ ସମୟ ଆମେ ଠିଆ ହେଇ ତାର ଭିତରେ ଆମ ରୋଷେଇ କାମ ସାରିବା, ଏବଂ କିଛି ସମୟ ଆମେ ଚାଲିବା, ବିଳାସ ବ୍ୟସନ ଠାରୁ ଦୂରରେ ରହିବା, ଅର୍ଥାତ୍ ବିଲକୁଲ କାମ ଯଦି ନ କରି କିଛି ସମୟ ଯୋଗ କରିବା, କିଛି ସମୟ ପ୍ରାଣାୟାମ କରିବା, ଏସବୁ ଫଳରେ ମଧ୍ୟ ଆମର ଶରୀରରେ ହରମୋନର ବାଲାନ୍ସ ରକ୍ଷା ହେବ, ମନ ଆଉ ଶରୀର ଭିତରେ ବାଲାନ୍ସ ରକ୍ଷା ହେବ, ସନ୍ତୁଳନ ଠିକ ରହିବ। ପ୍ରାଣାୟାମ ଭିତରେ ଆମେ ଅନୁଲମ ବିଲମ କରିପାରିବା, ଭ୍ରାମରୀ କରିପାରିବା, ଆସନ ବ୍ୟାୟାମ ଭିତରେ ଆମକୁ କିଛି ସମୟ ରୋଟେଟ୍ ବଡି ଘୂର୍ଣ୍ଣନ, ଅଣ୍ଟା ଘୂରେଇବା, କାନ୍ଧ ଘୂରେଇବା, ଏସବୁ ଯୋଗ ଭିତରେ ଆମର ଯାଉଛି। କିଛି ଆସନ କରିବା ଯେମିତିକି ଆମର ବଟରଫ୍ଲାଏ ବା ତିତଲି ଆସନ କରିବା, କିପିଂ କରିବା, କିଛି ସମୟ ଚାଲିବା, ଆଉ ଆସନ ଭିତରେ ତ ବହୁତ ଗୁଡ଼ାଏ ଆସନ ଅଛି, ଧନୁରାସନ ଅଛି, ସର୍ବାଙ୍ଗାସନ ଅଛି, ଯୋଉଟାକି ଆମର ଶରୀର ଉପରେ ମଧ୍ୟ ଭଲ ପ୍ରଭାବ ପକାଏ, ସ୍ଥୂଳତା କମେଇଥାଏ। ତେଣୁ ଏସବୁ ଆମକୁ ନିୟମିତ କରିବା ଉଚିତ, କାରଣ ଓଜନ ନ କମେଇଲେ ଆମର ଆଣ୍ଠୁଗଣ୍ଠି ସମସ୍ୟାର ମୁକ୍ତି ପାଇପାରିବା ନାହିଁ। ଓଜନ କମେଇବା ସହିତ କ୍ୟାଲସିୟମ ଭିଟାମିନ ଡି ଯୁକ୍ତ ଖାଦ୍ୟ ଖାଇବା, ଖାଇବାରେ ଫାଇବ୍ରସ ବା ତନ୍ତୁ ଯୁକ୍ତ ଖାଦ୍ୟ ଖାଇବା, ପନିପରିବା ଆମେ ଖାଉଛେ ବିଶେଷ ଭାବରେ ଚୋପା ଛଡେଇକିରି ଖାଉଛେ ବା ଫଳ ଚୋପା ଛଡେଇ ଖାଉଛେ, ସବୁ ଚୋପା ଛଡେଇ ନ ଖାଇକି ଆମେ ଚୋପା ଯୁକ୍ତ ଖାଦ୍ୟ ଖାଇଲେ ତନ୍ତୁ ଯୁକ୍ତ ହବ। ମାଣ୍ଡିଆଟା ବି ଆମର କନଷ୍ଟିପେସନ ଦୂର କରିବା ସହିତ ସ୍ଥୂଳତା ମଧ୍ୟ ଦୂର କରେ, ତା ସହିତ ପେନ୍ ମଧ୍ୟ କମାଏ। ଏସବୁ କରିବା ଆମର ଖାଦ୍ୟ ପାନୀୟ ଆମର ଶରୀରର ବାଲାନ୍ସକୁ ରକ୍ଷା କରେ।
1: ଆଜିକାଲି ଆମେ ଶୁଣୁଛୁ PCOD ଓ PCOS, ଏଇଥିରେ ମହିଳାମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି। ସ୍ତ୍ରୀ ଲୋକମାନଙ୍କ ପାଖରେ କୋଉ ସବୁ ଲକ୍ଷଣରୁ ଆମେ ଜାଣିବା ସେମାନେ PCOD ଆକ୍ରାନ୍ତ ହେଇଛନ୍ତି?
0: ପ୍ରକୃତରେ ଦେଖିବାକୁ ହେଲେ ବର୍ତ୍ତମାନ ଯୁଗରେ ଝିଅମାନଙ୍କର ଜୀବନଚର୍ଯ୍ୟା ବଦଳି ଯାଇଛି, ସେମାନେ ସାଧାରଣ ଭାବରେ ଖାଦ୍ୟ ପାନୀୟ ଶୋଇବା ପରିଶ୍ରମ କରିବା ଏସବୁ ଉପରେ ଗୁରୁତ୍ୱ ଦେଉନାହାନ୍ତି, ବହୁତ ସମୟ ଶୋଇ ରହୁଛନ୍ତି, ଟିଭି ଦେଖିଲେ ତ ଟିଭି ବସିକିରି ବା ଶୋଇକି

0: ଦେଖୁଛନ୍ତି, ମୋବାଇଲ ଅଧିକ ସମୟ ଦେଖୁଛନ୍ତି, ଏଇ ଯୋଉ ପରିଶ୍ରମ କାତରତା ସେମାନଙ୍କୁ ମେଦ ବୃଦ୍ଧି କରେଇବାରେ ସାହାଯ୍ୟ କରୁଛି, ଯାହାଫଳରେ ଆମର ଶରୀରରେ ଫ୍ୟାଟର ସଞ୍ଚୟ ହେଉଛି ଏବଂ ଆମର ହରମୋନର ବାଲାନ୍ସ ଠିକ ଭାବରେ ହେଉନାହିଁ। ଇମ୍ବାଲାନ୍ସ ହରମୋନ ଫଳରେ ଆମର ଓଷ୍ଟ୍ରୋଜେନ୍ ପ୍ରୋଜେଷ୍ଟେରନର ସିକ୍ରେସନ ଠିକ ଭାବରେ ହେଇପାରୁନାହିଁ। ସ୍ଥୂଳତା କାରଣରୁ ଗର୍ଭାଶୟରେ ଫ୍ୟାଟର ସଞ୍ଚୟ ହେଇଯାଉଛି, ଗର୍ଭାଶୟ ଭିତରୁ ଅଣ୍ଡା ଗୁଡିକ ଠିକ ଭାବରେ ବାହାରି ପାରୁନାହିଁ ବା ମ୍ୟାଚୋର୍ଡ ହେଇପାରୁନାହିଁ, ଗଣ୍ଠି ଗଣ୍ଠି ହେଇକି ରହିଯାଉଛି। ତାକୁ କୁହାଯାଉଛି ପଲିସିଷ୍ଟିକ ଓଭାରିଆନ୍ ଡିଜିଜ। ଓଭିୟମ ବା ଏଗ୍ ଗୁଡିକ ସିଷ୍ଟିକ ହେଇଯାଉଛି ବା ଗ୍ରନ୍ଥି ଯୁକ୍ତ ହେଇଯାଉଛି, ଯାହାଫଳରେ ଓଭାରିରୁ ଯଦି ଆମର ଓଭିୟମ ଗୁଡିକ ବାହାରି ନ ପାରୁଛି ଓଭୁଲେସନ ବନ୍ଦ ହେଇଯାଉଛି। ଓଭୁଲେସନ କହିଲେ ଓଭାରିରୁ ଓଭିୟମ ଗୁଡିକ ବାହାରକୁ ଗର୍ଭାଶୟ ମଧ୍ୟକୁ ଆସିଲେ ଗୋଟେ ସ୍ତ୍ରୀର ଗର୍ଭଧାରଣର କ୍ଷମତା ରହେ। ଯଦି ଓଭୁଲେସନ ନ ହେଇପାରିଲା, ଓଭିୟମ ଗୁଡିକ ମାଚ୍ୟୁର୍ଡ ହେଇକିରି ଗର୍ଭାଶୟ ଭିତରକୁ ନ ଆସି ପାରିଲା, ତାହେଲେ ଅଟୋମେଟିକ ଭାବରେ ଗର୍ଭାଧାନ ହାମ୍ପର କରିବ ବା ଗର୍ଭାଧାନ ତା ଦ୍ୱାରା ପ୍ରଭାବିତ ହେବ, ଯାହାଫଳରେ କି ବନ୍ଧାତ୍ୱ ସୃଷ୍ଟି ହେବ ଏବଂ ଶରୀର ସ୍ଥୂଳକାୟ ଫଳରେ ବା ମେଦ ସଞ୍ଚୟ ଫଳରେ ତାର ପାଚନ ସଂସ୍ଥାନ ବା ଆମର ପରିପାକ ପ୍ରଣାଳୀ ମଧ୍ୟ ପ୍ରଭାବିତ ହେବ, ଏମିତିକି ଭୋକ ନ ହେବା ଆଉ ଡାଇଜେସନ ମଧ୍ୟ ଠିକ ହେବନି। ତାପରେ ଯେହେତୁ ଗୋଟେ ସ୍ତ୍ରୀ ଲୋକ ବା ଗୋଟେ କିଶୋରୀ ବା ଗୋଟେ ଯୁବତୀ ମୋଟା ହେଇଯାଉଛି, ସେ ଚାହିଁବ ମୁଁ ବେଶୀ ଖାଦ୍ୟ ଖାଇବିନି, ଖାଦ୍ୟ ନ ଖାଇବା ଫଳରେ ମଧ୍ୟ ତାର ଶରୀରର ପୋଷଣ ହେଇପାରିବନି, ତେଣୁ ତାର ମଧ୍ୟ ଗୋଟେ କୁପ୍ରଭାବ ପଡିବ ଶରୀର ଉପରେ। ଖାଦ୍ୟ ନ ଖାଇବା, ଅଧିକ ସ୍ଥୂଳକାୟ ସ୍ତ୍ରୀ ଲୋକମାନେ ବା ମହିଳାମାନେ ଖାଦ୍ୟ ଖାଇବା ଉଚିତ, ଖାଦ୍ୟ ନ ଖାଇଲେ ତାଙ୍କର ଫ୍ୟାଟ ଗୁଡିକ ମେଟାବଲିଜିମ ହେଇପାରିବନି, ପାଚନ ସଂସ୍ଥାନ କାମ କରିବନି। ତେଣୁ କରି ଯୋଉ ଭ୍ରାନ୍ତ ଧାରଣା ସବୁ ରହିଛି ମହିଳାମାନଙ୍କର ଯେ ମୋଟା ହେଇଯାଉଛି ଖାଇବିନି, ସେଇଟା ବହୁତ ଖରାପ। ତେଣୁ ଖାଦ୍ୟ ଠିକ ସମୟରେ ଖାଇବା ଉଚିତ, ଖାଦ୍ୟର ପରିମାଣ ଠିକ ରଖିବା ଉଚିତ, ନଚେତ ପିସିଓଡି ରୋଗ ଆମର ବନ୍ଧ୍ୟାତ୍ୱର କାରଣ ହବ, ପିରିୟଡ ହବ ନାହିଁ, ମାସ ମାସ ଧରି ପିରିୟଡ ବନ୍ଦ ରହିବ, ତା ସହିତ ଗୋଟିଏ ହରମୋନ ଅନ୍ୟ ଗୁଡିକ ହରମୋନ ଉପରେ ମଧ୍ୟ ପ୍ରଭାବ ପଡିବ। ଗୋଟିଏ ହରମୋନ ସିକ୍ରେସନ ହେଲାନି ମାନେ ସେ ଅନ୍ୟ ଯେତେ ସବୁ ବହୁତ ଗୁଡ଼ିଏ ହରମୋନ ଆମ ଶରୀର ଭିତରେ ଅଛି, ସବୁ ଗ୍ଲାଣ୍ଡସ ଗୁଡିକ ଆଫେକ୍ଟ ହେବେ ଏବଂ ଶରୀର ଉପରେ ସମ୍ପୂର୍ଣ୍ଣ ଭାବେ କୁପ୍ରଭାବ ପଡିବ। ବିଶେଷ ଭାବରେ ପିସିଓଡିରେ ଆମର ପିରିୟଡ ପ୍ରଭାବିତ ହୋଇଥାଏ, ତେଣୁ ପିରିୟଡ ବନ୍ଦ ହେଇଯିବା ଫଳରେ ଆମକୁ ମୋଟାପଣଟା ବେଶୀ ହୁଏ ଏବଂ ମାନସିକ ସନ୍ତୁଳନ ଗୋଟେ ଯୁବତୀ ଠିକ ଭାବରେ ରଖିପାରେ ନାହିଁ। ଆମର ସାଧାରଣତଃ ପିସିଓଡିରେ ମେଲ୍ ହରମୋନ ଅଧିକ ସିକ୍ରେସନ ହେବା ଫଳରେ ମୁଖରେ ବ୍ରଣ, ମୁଖରେ ଦାଢ଼ି ନିଶ ହେଇଯିବା ଏସବୁ ପ୍ରକାଶ ପାଇବ, ପିରିୟଡ ବନ୍ଦ ହବ, ପିରିୟଡ ବିଲକୁଲ ହବନି, ବହୁତ ଦିନ ଧରି ଯଦି ବର୍ଷ ବର୍ଷ ଧରି ଏଇଟା ରହିଲା ଲାଗିକିରି, ତାପରେ ବନ୍ଧାତ୍ୱ ହବ ବା ଇନଫର୍ଟିଲିଟି ହବ, ଗର୍ଭଧାରଣ କ୍ଷମତା କମିଯିବ, ପରେ ସେଇଟା ଟାଇପ୍ ଟୁ ଡାଇବେଟିସ ହବ, କାରଣ ମେଦବହୁଳତା ଡାଇବେଟିସ ର କାରଣ, କାହିଁକି ନା ଆମର ସେଲ୍ ଚାରିପଟେ ଯେହେତୁ ଫ୍ୟାଟ ଗୁଡିକ ଡିପୋଜିଟ ହେଇ ରହିଛି, ଇନସୁଲିନ କୁ ସେ ଶରୀର ଭିତରକୁ ବା ସେଲ୍ ଭିତରକୁ ନେଇପାରିବ ନାହିଁ, ଇନସୁଲିନ ନଗଲେ ଆମର କାର୍ବୋହାଇଡ୍ରେଟ ବା ଗ୍ଲୁକୋଜ ଟା ସେଲ୍ ଭିତରକୁ ଯାଇପାରିବ ନାହିଁ, ଗ୍ଲୁକୋଜ କୁ ସେଲ୍ ଭିତରକୁ ନବାରେ ଆମର ଇନସୁଲିନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେଣୁ ଆମକୁ ସବୁବେଳେ ସଚେତନ ଭାବେ ପିସିଓଡି ର ଚିକିତ୍ସା କରିବା ଉଚିତ।
1: ଆପଣ ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆମ ଷ୍ଟୁଡିଓକୁ ଆସିଲେ, ଆମକୁ ସମୟ ଦେଲେ, ମହିଳାମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଆମକୁ ଅନେକ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁସୂୟା ଦାସ। ତାହେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ।
3: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହୋଇଯିବ।
4: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା, ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ

କଥା। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ସତ୍ୟକାମ ମହାପାତ୍ର ଏବଂ ଡକ୍ଟର ସୁଜାତା ସାହୁ। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ।

0: ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଆମେ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ ରେକର୍ଡ ସୃଷ୍ଟି କରୁଛି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନକୁ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପୂର୍ବରୁ ଆବଶ୍ୟକତା ପାଇଁ ମୋବାଇଲ୍ ଫୋନ୍ ଆମଦାନୀ କରାଯାଉଥିବା ବେଳେ ଏବେ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ପ୍ରସ୍ତୁତ ମୋବାଇଲ୍ ଫୋନ୍ ବିଶ୍ୱ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିପାରିଛି। 2015-2025 ମଧ୍ୟରେ ଦେଶରେ ନିରନ୍ତର କୃଷି ଅଭିବୃଦ୍ଧି ଲକ୍ଷ୍ୟ କରାଯାଉଛି ଏବଂ ଏହା ପୂର୍ବର ସମସ୍ତ ସୂଚକାଙ୍କକୁ ଅତିକ୍ରମ କରିଛି। ସେ କହିଛନ୍ତି ଉଦ୍ଦେଶ୍ୟ ସ୍ପଷ୍ଟ ଥିଲେ ସ୍ୱଚ୍ଛ ନୀତି ପରିଭାଷିତ ଏବଂ ଏହାର ଆଧାରରେ ରୂପାନ୍ତରିତ ସମ୍ଭବ।
1: ସବକା ସାଥ ସବକା ବିକାଶ ଏହି ମେରେ ଲିଏ ସୁଶାସନ କା ଆଧାର ରହା ହୈ। ସମସ୍ୟା ସବକି ହୈ तो समाधान भी सबके लिए होना चाहिए और इसलिए हमने सुशासन को सैचुरेशन से जोड़ा। सैचुरेशन यानी हर लाभार्थी जुड़े, कोई पात्र छूटे नहीं, कोई हकदार पीछे रहे नहीं और किसी के हक पर कोई डाका न डाल सके।
0: ଶ୍ରୀ ମୋଦି କହିଛନ୍ତି 2001 ଅକ୍ଟୋବର 7 ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କେବେ କଳ୍ପନା କରିନଥିଲେ ଯେ ସେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ। ସରକାରଙ୍କ ମୁଖ୍ୟ ଭାବେ ଜନସେବାରେ 25 ବର୍ଷ ନିରନ୍ତର ଯାତ୍ରା ଦେଶବାସୀଙ୍କ ଅଟଳ ବିଶ୍ୱାସ ଓ ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଶ ପ୍ରତି 25 ବର୍ଷର ନିରନ୍ତର ଓ ଉତ୍ସର୍ଗୀକୃତ ଜନସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗରିବ ଯୁବବର୍ଗ କୃଷିଜୀବୀ ଏବଂ ମହିଳାଙ୍କୁ ଦୃଷ୍ଟିରେ ରଖି ସରକାର ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି ବୋଲି ଶ୍ରୀ ନବୀନ କହିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ନବୀନ ଆଲୋକପାତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ରେପୋ ହାରକୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି, ଫଳରେ ଏହା 5.5%ରେ ପହଞ୍ଚିଛି, ଯାହା ଫେବୃଆରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ବୃଦ୍ଧି। 2025 ମସିହାରେ ମୋଟ 125 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଆର୍ବିଆଇ ଗତ 4 ମୁଦ୍ରାନୀତି ସମୀକ୍ଷାରେ ରେପୋ ହାରକୁ 5.25%ରେ ଅପରିବର୍ତ୍ତିତ ରଖିଥିଲା। ଖୁଚୁରା ମୁଦ୍ରାସ୍କୀତି ଏବଂ ଅଶୋଧିତ ତୈଳ ଦର

0: ବୃଦ୍ଧି ପୃଷ୍ଠଭୂମିରେ ଏହି ହାର ବଢ଼ିଛି। ଛଅ ଜଣିଆ ମୁଦ୍ରାନୀତି କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ମୋବାଇଲ କଂଗ୍ରେସର ଦଶମ ସଂସ୍କରଣ ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜିଠାରୁ ଆରମ୍ଭ ହୋଇଛି। ସ୍କେଲ୍ ୱିଦାଉଟ୍ ବାଉଣ୍ଡ୍ରିଜ୍ ବିଷୟବସ୍ତୁ ସହିତ ଦୂରସଞ୍ଚାର, ଡିଜିଟାଲ ସଂଯୋଗୀକରଣ ଏବଂ ବୈଷୟିକ ନବସୃଜନ କ୍ଷେତ୍ରକୁ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରଦର୍ଶିତ କରିବ। ଏହା ସହିତ ଯୋଗାଯୋଗ, ପୁଞ୍ଜିନିବେଶ ଏବଂ ଜ୍ଞାନ ଆଦାନ ପ୍ରଦାନ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ସମ୍ମିଳନୀରେ ଇନ୍ଭେଷ୍ଟିଂ ଇନ୍ ଦ ନେକ୍ସଟ ବିଲିୟନ୍ ଡିଜିଟାଲ କନେକ୍ସନ୍ସ ଶୀର୍ଷକ ମନ୍ତ୍ରୀସ୍ତରୀୟ ବୈଠକରେ ଦି ସଭରେନ୍ ଇନ୍ଫ୍ଲେକ୍ସନ୍ ଆଣ୍ଡ ଦି ଫ୍ୟୁଚର ଅଫ୍ ଟେଲିକମ୍, ଏଆଇ ଫର୍ ଗୁଡ୍, ସାଇବର ସିକ୍ୟୁରିଟି ସମିଟ୍, 6G ସିମ୍ପୋଜିୟମ୍, ଷ୍ଟାର୍ଟଅପ୍ ୱାର୍ଲ୍ଡ କପ୍ ଇଣ୍ଡିଆ 2026 ଆଜି ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗ ଆଧାରିତ ଅଧିବେଶନମାନ ଅନୁଷ୍ଠିତ ହେବ। ଏହି ଚାରିଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଅଂଶୀଦାର ଯୋଗ ଦେଉଛନ୍ତି। ପାଖାପାଖି 100ରୁ ଅଧିକ ଦେଶର 1.5 ଲକ୍ଷରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱ ବୟନ ଦିବସ ଆଜି ପାଳନ କରାଯାଉଛି। ବିଶ୍ୱସ୍ତରରେ ଆର୍ଥିକ, ସାମାଜିକ ଓ ପରିବେଶଗତ ସନ୍ତୁଳନ ପାଇଁ ବୟନ କ୍ଷେତ୍ରର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର 7 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତାରେ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର 60 ଲକ୍ଷ ଚାଷୀ ଏ କ୍ଷେତ୍ରରେ ସାମିଲ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶର ହସ୍ତଶିଳ୍ପ କ୍ଷେତ୍ର ଘରୋଇ ଚାହିଦା ପୂରଣ କରିବା ସହ ସେମାନଙ୍କର ଉତ୍ପାଦ ରପ୍ତାନୀ କରୁଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଲକ୍ଷ୍ମୀପତି ଦିଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଓ ସେମାନଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଲକ୍ଷ୍ମୀପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଏସ୍ଏସ୍ଜି ସହିତ ଜଡ଼ିତ ମହିଳାମାନଙ୍କୁ ବିଭିନ୍ନ ସ୍ଥାୟୀ ଜୀବିକା ନିର୍ବାହ କାର୍ଯ୍ୟରେ ବାର୍ଷିକ ଅତି କମ୍ରେ 1 ଲକ୍ଷ ଟଙ୍କା ରୋଜଗାରକୁ ସକ୍ଷମ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ମହିଳାମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ସୁବିଧା, ଉଦ୍ୟୋଗିକତା ପାଇଁ ମାର୍ଗଦର୍ଶନ ଏବଂ ବଜାର ସହିତ ସଂଯୋଗୀକରଣ ଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସାରା ଦେଶରେ 6 କୋଟି ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
1: आतंकी हेड क्वार्टर्स को मिट्टी में मिला दिया। आतंक को और आतंकी को पालने पोसने वालों को, आतंकियों को ताकत देने वालों को अब हम अलग अलग नहीं माने। वो मानवता के समान दुश्मन है, उनके बीच कोई फर्क नहीं। भारत ने तय कर लिया है न्यूक्लियर ब्लैकमेल लंबे अरसे से चलाया, अब ब्लैकमेल नहीं सहा जाएगा।
0: ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ପ୍ୟାରିସ୍ ଚୁକ୍ତିନାମାର କାର୍ଯ୍ୟାନ୍ୱୟନ ଉପରେ ଭାରତ ଗୁରୁତ୍ୱ ଦେଇଛି। ଫିଜିଠାରେ ଅନୁଷ୍ଠିତ ପ୍ରାକ୍ କୋପ 31 ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇ ଜଳବାୟୁ କ୍ଷେତ୍ରରେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିବା ଦେଶଗୁଡ଼ିକ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧିର ପରିମାଣକୁ 1.5 ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବୈଠକ ଅବସରରେ ଶ୍ରୀ ଯାଦବ ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସ୍ଥିତି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଜାତିସଂଘ ଉପସଚିବ ଜେନେରାଲ୍ ଆମିନେ ଜେ ମହମ୍ମଦ ଏବଂ ୟୁଏନ୍ଏସିସିସି କାର୍ଯ୍ୟନିର୍ବାହୀ ସଚିବ ସାଇମନ୍ ସ୍ଟିଏଲ୍ଙ୍କ ସହ ଆଲୋଚନା କରିଛନ୍ତି। ଜାମ୍ମୁ କାଶ୍ମୀର ଓ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ବିରୁଦ୍ଧରେ ନିଜର କାର୍ଯ୍ୟାନୁଷ୍ଠାନ ଉପରେ ଇସଲାମୀୟ ସହଯୋଗ ସଂଗଠନ ଓଆଇସିର ଟିପ୍ପଣୀକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଜାତିସଂଘ ସାଧାରଣ ସଭାର ଷଷ୍ଠ କମିଟିରେ ବକ୍ତବ୍ୟ ରଖି ଲୋକସଭା ସାଂସଦ ବିପ୍ଳବ କୁମାର ଦେବ କହିଛନ୍ତି ଯେଉଁମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନେ ପୀଡ଼ିତ ଏବଂ ଅପରାଧୀ ମଧ୍ୟରେ ପ୍ରଭେଦ ଜାଣିପାରୁନାହାନ୍ତି। ସେ କହିଛନ୍ତି ପାକିସ୍ତାନରୁ ସୃଷ୍ଟି ହେଉଥିବା ସୀମାପାର ଆତଙ୍କବାଦ ବିରୁଦ୍ଧରେ ନିଜର ଲୋକଙ୍କୁ ସୁରକ୍ଷା ଦେବାର ଭାରତ ସମ୍ପୂର୍ଣ୍ଣ ଅଧିକାର ରହିଛି। ଶ୍ରୀ ଦେବ ଜାମ୍ମୁ କାଶ୍ମୀର ସମ୍ପର୍କରେ ଓଆଇସିର ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତର ଅଭିଜ୍ଞତା ଦର୍ଶାଉଛି ଯେ ଆତଙ୍କବାଦ ଏକ ନିରନ୍ତର ବିପଦ ଏବଂ ସେ ଗତବର୍ଷ ଏପ୍ରିଲରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ସୂଚନା ଦେଇଛନ୍ତି ଯେଉଁଥିରେ 26 ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।

0: ନାଗାଲାଣ୍ଡ ମଣିପୁର ମିଜୋରାମ ଏବଂ ତ୍ରିପୁରାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦେଶର ଅନ୍ୟାନ୍ୟ ପ୍ରାନ୍ତ ମଧ୍ୟରୁ ବିହାର ହରିୟାଣା ଚଣ୍ଡିଗଡ଼ ଦିଲ୍ଲୀ ହିମାଚଳ ପ୍ରଦେଶ ଜାମ୍ମୁ କାଶ୍ମୀର ଲଦାଖ ପଞ୍ଜାବ ତାମିଲନାଡୁ ପୁଡୁଚେରୀ କରାଇକାଲ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦେଶବାସୀଙ୍କ ବିଶ୍ୱାସ ଓ ଦଳୀୟ କର୍ମକର୍ତ୍ତାଙ୍କ ସମର୍ଥନ ପ୍ରେରଣାର ଉତ୍ସ ବୋଲି ବିକଶିତ ଭାରତ ସଂକଳ୍ପ ସମାବେଶରେ କହିଲେ ପ୍ରଧାନମନ୍ତ୍ରୀ। ରେପୋ ହାରରେ 25 ବେସିସ୍ ପଏଣ୍ଟ ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଇଣ୍ଡିଆ ମୋବାଇଲ କଂଗ୍ରେସର 10ମ ସଂସ୍କରଣ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ, ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ସମୃଦ୍ଧି ପାଇଁ ବୟନ, ବାଣିଜ୍ୟ ପରିବର୍ତ୍ତନ ଓ ସହଭାଗିତା ମାଧ୍ୟମରେ ପରିବେଶ ଗଠନ ପ୍ରସଙ୍ଗରେ ଆଜି ପାଳନ କରାଯାଉଛି ବିଶ୍ୱ ବୟନ ଦିବସ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍।

ଏତେ ବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

0: ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।
1: ନମସ୍କାର, ଆପଣମାନଙ୍କର ଶୁଭେଚ୍ଛାରୁ ଜଗନ୍ନାଥଙ୍କର ଅପାର

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଇରା ମହାନ୍ତି।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପ୍ରଚାର କରୁଛୁ? ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଅଛି। ତେବେ ବିଦ୍ୟାମନ୍ଦିରର ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନ ଆଚାର୍ଯ୍ୟ କୁହନ୍ତି,
1: ଆଜ୍ଞା ନମସ୍କାର, ମୁଁ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୁଢ଼ାବଜାର ପୁରୀ। ଆମର ଏହି ବିଦ୍ୟାଳୟ 1992 ମସିହାରୁ ଅଦ୍ୟାବଧି ଚାଲୁଅଛି। ଆମ ବିଦ୍ୟାଳୟରେ ପାଖାପାଖି ବର୍ତ୍ତମାନ 1664 ପିଲା ଅଧ୍ୟୟନ କରୁଛନ୍ତି। ଆମେ 2 ପର୍ଯ୍ୟାୟରେ ଏଠି ଚାଲୁଛି। ପ୍ରାତଃ ପର୍ଯ୍ୟାୟ 6:30 11:15 ଚାଲୁଛି ଏବଂ ଦିବା ପର୍ଯ୍ୟାୟ 11:30-4:30 ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲୁଛି। ଗତ ବର୍ଷ 112 ଜଣ ଶିଶୁ ଭାଇ ଭଉଣୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, ସେଥିରୁ ଜିଲ୍ଲା ଟପର ମଧ୍ୟ ଆମ ବିଦ୍ୟାଳୟରେ ଥିଲେ। ଆରମ୍ଭରୁ ଅଦ୍ୟାବଧି 100% ରେଜଲ୍ଟ ରହୁଛି ଆଉ ଆମର ପୂର୍ବ ଛାତ୍ର ଭାଇ ଭଉଣୀମାନେ ଭଲ ଭଲ ସ୍ଥାନରେ ମଧ୍ୟ ନାଁ କଲେଣି, ମାନେ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍ ମଧ୍ୟ ଏଭଳି ପ୍ରଶାସନିକ ବିଭାଗରେ ମଧ୍ୟ କାର୍ଯ୍ୟ କରି ବିଦ୍ୟାଳୟର ଗୌରବକୁ ବଢ଼ାଉଛନ୍ତି। ଆମର ବିଦ୍ୟାଳୟ ତରଫରୁ ଯୋଉ ଗୁରୁଜୁଗୁରୁ ଆମର ପାଖାପାଖି 78 ଜଣ ଟିଚିଂ ଷ୍ଟାଫ୍ ଅଛନ୍ତି ଏବଂ ବାକି ନନ୍ ଟିଚିଂ ଷ୍ଟାଫ୍ ଅଛନ୍ତି। ସେଥିମଧ୍ୟରୁ ଆମର ଗୁରୁଜୁଗୁରୁମାନଙ୍କୁ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥାଏ, ଜଣେ ପ୍ରମୁଖ ଦାୟିତ୍ୱ, ଏବଂ ତାଙ୍କର ସହଯୋଗୀ ହିସାବରେ 3-4 ଥାନ୍ତି। ଏବଂ ତାଙ୍କ ସହିତ ଆମର ଯୋଉ ମାଉସୀ ମଉସା ବା ସେବକ ସେବିକା ଯେଉଁମାନେ ଅଛନ୍ତି, ତାଙ୍କର ମୁଖ୍ୟ କାମ ହେଉଛି ବିଦ୍ୟାଳୟକୁ ଗୋଟେ ସ୍ୱଚ୍ଛ ପରିବେଶ ଭିତରେ ପିଲାମାନଙ୍କୁ ପାଠପଢ଼ାରେ ବସେଇବା। ସ୍ୱଚ୍ଛ ପରିବେଶ ପିଲାମାନଙ୍କର ମନକୁ ପବିତ୍ରତା ଆଣିଥାଏ ଏବଂ ପାଠପଢ଼ାରେ ଭଲ ପ୍ରଭାବ ପକାଇଥାଏ। ତେଣୁ ଆମର ପିଲାମାନେ ବିଦ୍ୟାଳୟକୁ ଆସୁଛନ୍ତି, ଖାଦ୍ୟ ପଦାର୍ଥ ଆଣିଲା ବେଳେ ଟିଫିନ୍ ବକ୍ସରେ ନେଇ ଆସନ୍ତି, ପଲିଥିନ୍ ସେମାନେ ଆଣନ୍ତି ନାହିଁ। ଗାନ୍ଧିଜୀଙ୍କର ଯୋଉ ନାରା ଥିଲା ସ୍ୱଚ୍ଛ ଅଭିଯାନ, ଆଉ ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ତାକୁ ବେଶୀ ଗୁରୁତ୍ୱ ଦେଇଛନ୍ତି। ତାରି ଆଧାରରେ ଆମର ଶିଶୁ ଭାଇ ଭଉଣୀମାନେ ତାକୁ ବିଶେଷ କରି ତାରି ଉପରେ ବିଭିନ୍ନ ପ୍ରକାର ମଡେଲ ନମୁନା କରି ଅନ୍ୟ ପିଲାମାନଙ୍କୁ ପ୍ରଭାବିତ କରନ୍ତି। ନିଜ ଶ୍ରେଣୀକକ୍ଷକୁ ସଫା ରଖିବା ସହିତ ନିଜ ପରିବାରରେ ମଧ୍ୟ ସେଭଳି ସ୍ୱଚ୍ଛତା ମେଣ୍ଟେନ୍ କରୁଛନ୍ତି ଏବଂ ଅଭିଭାବକମାନଙ୍କ ମହଲରୁ ମଧ୍ୟ ଭଲ ରିଆକ୍ସନ୍ ଆସୁଛି। ଯାହା ହେଉ, ପିଲାମାନଙ୍କୁ ଆପଣ ଏଇ ଯେଉଁ ସ୍ୱଚ୍ଛତା ବିଷୟରେ ଅବଗତ କରାଇଛନ୍ତି, ପିଲାମାନେ ମଧ୍ୟ ଘରେ ତାଙ୍କର ନିଜ ଜିନିଷକୁ ଏବଂ ପରିବେଶକୁ ନିଶ୍ଚିତ ଭାବରେ ସେମାନେ ସ୍ୱଚ୍ଛତା ରଖୁଛନ୍ତି। ଆମର ଯେଉଁ ପିଲାମାନେ ଖାଦ୍ୟ ପଦାର୍ଥ ଆଣନ୍ତି, କିଛି ବଳିଯାଏ ବା କିଛି ସେମାନଙ୍କର ତଳେ ଯେଉଁ ପଡ଼ିଯାଏ, ସେମାନଙ୍କର ତାକୁ ମଧ୍ୟ ସ୍ୱତନ୍ତ୍ର ଡଷ୍ଟବିନ୍ରେ ପକାଉଛନ୍ତି। ଆମର ଯେଉଁ ଅଳିଆ ଆବର୍ଜନା ସଫା କରୁଛନ୍ତି ସେ ଗାଡ଼ି ଆସୁଛି, ତାକୁ ମଧ୍ୟ ଆମେ ଓଦା ବର୍ଜ୍ୟବସ୍ତୁ ଏବଂ ଯେଉଁଟା ଶୁଖିଲା ବର୍ଜ୍ୟବସ୍ତୁ ସେଗୁଡ଼ାକୁ ମଧ୍ୟ ସେଟା ଦେଇକି ଆମେ ପରିବେଶକୁ ସ୍ୱଚ୍ଛତା ରଖିବାରେ ପିଲାମାନଙ୍କୁ ଦେଉଛୁ। ଏବଂ ଆମର ଶୌଚାଳୟର ବ୍ୟବସ୍ଥା ଭାଇମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ଏବଂ ଭଉଣୀମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯାଇଥାଏ। ଏହି ସ୍ୱଚ୍ଛତା ପାଇଁ ଯେଉଁ ଶୌଚାଳୟ ବ୍ୟବହାର ଅଛି, ଆମର ସୁଇପର ହିସାବରେ ଆମର ଏଠି ପୋଷ୍ଟିଂ ଦିଆଯାଇଛି। ସେମାନେ ଦିନକୁ 3 ଅର୍ଥାତ୍ ପିଲାମାନେ ବିଦ୍ୟାଳୟକୁ ଆସିବା ପୂର୍ବରୁ ଗୋଟେ ଥର ସ୍ୱଚ୍ଛତା କରନ୍ତି। ମଧ୍ୟାହ୍ନ ଭୋଜନ ଯେତେବେଳେ ପିଲାମାନେ ଜଳପାନ କରନ୍ତି, ସେ ସମୟରେ ସେମାନେ ଲଘୁଶଙ୍କା ଇତ୍ୟାଦି ଯାଆନ୍ତି, ସେଇଟାକୁ ମଧ୍ୟ ସ୍ୱଚ୍ଛତା କରିବା ପାଇଁ ଭୋଜନ ବିରତି ପରେ ସେମାନେ ସ୍ୱଚ୍ଛତା କରନ୍ତି। ଏବଂ ପିଲାମାନେ ବିଦ୍ୟାଳୟରୁ ଯିବା ପରେ ସ୍ୱଚ୍ଛତା କରନ୍ତି, ବ୍ଲାକ୍ ଫିନାଇଲ୍ ଆଉ ଯେଉଁ ନାଶ ଅଛି ତାକୁ ପକାଇ ସ୍ୱଚ୍ଛତାକୁ ବେଶୀ ଗୁରୁତ୍ୱ ଦିଆଯାଇଥାଏ, ଶୌଚାଳୟ ଗୁଡ଼ିକ ସ୍ୱଚ୍ଛତା ରହିଥାଏ। ତେଣୁ ପିଲାମାନଙ୍କର ବଡ଼ ଭଉଣୀମାନଙ୍କ ପାଇଁ ତାଙ୍କର ଏଠି ବିଦ୍ୟାମନ୍ଦିର ଆମର ଅଛି, ଯୁକ୍ତ 2 ବିଦ୍ୟାଳୟ ମଧ୍ୟ ଚାଲିଛି, ସେଥିପାଇଁ ସ୍ୱତନ୍ତ୍ର ଗୁରୁମା ଏବଂ ତା ପାଇଁ ମଧ୍ୟ ସେବିକା ତାଙ୍କ ପାଇଁ ନିୟୋଜିତ କରାଯାଇଥାଏ। ତାଙ୍କୁ ମଧ୍ୟ ଗୁରୁମାନଙ୍କ ଦ୍ୱାରା ଭଉଣୀମାନଙ୍କୁ କାଉନ୍ସିଲିଂ କରାଯାଏ, ତାଙ୍କୁ ସଚେତନତା କରାଯାଏ, କେମିତି କ'ଣ ପାଇଁ ବ୍ୟବହାର କରିବ କେମିତି, ତା ବିଷୟରେ ମଧ୍ୟ ପିଲାମାନଙ୍କୁ ବେଶ ସଚେତନ କରାଯାଇଥାଏ। ବର୍ଷକୁ ଆମର ଗୋଟେ ସ୍ୱଚ୍ଛତା ପକ୍ଷ 15 ଧରି ଆମର ପିଲାମାନଙ୍କ ଭିତରେ ଆୱାରନେସ୍ ଏବଂ ସେଇ ଶ୍ରେଣୀରେ ପିଲାମାନଙ୍କ ଭିତରେ ଗୋଟେ ଉତ୍ସାହ ଭରିଦେବା ପାଇଁ ତାଙ୍କ ମନରେ ମଧ୍ୟ କୋଉ ଶ୍ରେଣୀର ପରିଷ୍କାର ପରିଚ୍ଛନ୍ନତାକୁ ଦେଖି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଏ। ସେମାନଙ୍କୁ ଆମର ଯୋଉ ଆସେମ୍ବ୍ଲି ହୁଏ ପ୍ରାର୍ଥନା କାଳାଂଶରେ, ସେଇ ଶ୍ରେଣୀକୁ ଆମେ ଶ୍ରେଣୀ ଶିକ୍ଷକ ଅଛନ୍ତି ବା ସେ ଶ୍ରେଣୀ ପ୍ରମୁଖ ଅଛନ୍ତି, ସ୍ୱଚ୍ଛତା ପ୍ରମୁଖ ଅଛନ୍ତି, ସେମାନଙ୍କୁ ଆମେ ଆଗକୁ ଡାକି ତାଙ୍କୁ ସମ୍ମାନିତ କରିଥାଉ, ତାଙ୍କୁ ଉତ୍ସାହିତ କରିଥାଉ। ପିଲାମାନଙ୍କର ସବୁ ପ୍ରକାର ସୁବିଧା, ତାଙ୍କର ଯୋଉ ଜୋତା ମୋଜା ଇତ୍ୟାଦି ସେମାନେ, ୟା ପାଇଁ ମଧ୍ୟ ପିଲାମାନଙ୍କର ସପ୍ତାହକୁ 2 ଆମେ ରଖିଥାଉ, ପିଲାମାନଙ୍କର ଗଣବେଶ ଠିକ୍ ଠାକ୍ ଅଛି କି ନାହିଁ, ସ୍ୱଚ୍ଛ ଅଛି କି ନାହିଁ, ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ। ତେଣୁ ପରିଷ୍କାର ବେଶ ପୋଷାକ, ତେଣୁ କଥାରେ ଅଛି ମାନେ ଶୁଦ୍ଧ ପରିବେଶ ବା ବେଶ ପୋଷାକ ଯଦି ପରିଷ୍କାର ଥିବ, ସଫା ସୁତୁରା ଥିବ, ତାହେଲେ ପାଠ ପଢିବା ପାଇଁ ତାହା ଅଧିକ ପ୍ରଭାବ ପକେଇବ। ତେଣୁ ସେଥିପାଇଁ ଗାର୍ଡିଆନ ମାନଙ୍କୁ ମଧ୍ୟ ଆମେ ଯୋଉ ଅଭିଭାବକ ମିଟିଂ ଗାର୍ଡିଆନ ଆମେ ବୈଠକ କରୁ, ସେମାନଙ୍କୁ ଏଇ ବିଷୟରେ ବେଶୀ ସଚେତନତା କରୁ। ପିଲାମାନଙ୍କୁ ସବୁଦିନ ସ୍ୱଚ୍ଛ ମାନେ ପୋଷାକ ପିନ୍ଧେଇ ବିଦ୍ୟାଳୟକୁ ଛାଡ଼ନ୍ତୁ, ଯାହାଫଳରେ ପିଲାର ପାଠପଢ଼ାରେ ମନଟା ସେ ଏକାଗ୍ର ଭାବରେ ପାଠ ପଢିପାରିବ ଆଉ ସୁସ୍ଥ ଶରୀରରେ ସୁସ୍ଥ ମନଟିଏ ବାସ କରିବ ଏବଂ ସୁସ୍ଥ ମନରେ ସେ ପାଠ ପଢିବା ପାଇଁ ବା ସବୁ କାର୍ଯ୍ୟ କରିବା ପାଇଁ ସେ ସକ୍ଷମ ହୋଇପାରିବ। ବିନମ୍ର ଭାବରେ ଅନୁରୋଧ ରଖିବି ନିଜ ପରିବେଶକୁ ସ୍ୱଚ୍ଛତା ରଖିବା ଆଉ ନିଜ ପରିବାର ସ୍ୱଚ୍ଛତା ରଖିବା, ଯାହାଫଳରେ ପିଲାମାନେ ସେଇ ସ୍ୱଚ୍ଛ ପରିବେଶ ଭିତରେ ରହିଲେ ନିଶ୍ଚିତ ଭାବରେ ଆପଣମାନଙ୍କର ପିଲାମାନେ ସୁସ୍ଥ ହୋଇପାରିବେ, ନିରୋଗ ରହିପାରିବେ ଏବଂ ସୁସ୍ଥ ନିରୋଗ ଜୀବନଯାପନ କରିବା ଫଳରେ ସେମାନେ ସବୁ କ୍ଷେତ୍ରରେ ସଫଳ

0: ସଫଳତା ଅର୍ଜନ କରିପାରିବେ, ଯୋଉଟାକି ଆମ ଦେଶକୁ ଏକ ପରମ ବୈଭବଶାଳୀ ରାଷ୍ଟ୍ରରେ ପରିଣତ କରିବାରେ ସହାୟକ ହୋଇପାରିବ। ନମସ୍କାର।
1: ଏଥର ଆସନ୍ତୁ ଶୁଣିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀର ଦୁଇ ଜଣ ଛାତ୍ରଛାତ୍ରୀ ସ୍ୱଚ୍ଛତା ସମ୍ପର୍କରେ କଣ କହୁଛନ୍ତି।
2: ନମସ୍କାର, ମୁଁ ଶୁଭାଙ୍ଗୀ ସାହୁ। ମୁଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ଆମ ବିଦ୍ୟାଳୟରେ ସ୍ୱଚ୍ଛତା ପ୍ରତି ବହୁତ ପ୍ରାଧାନ୍ୟ ଦିଆଯାଉଅଛି। ଆମେ ସ୍କୁଲରେ ପ୍ରବେଶ କଲା ମାତ୍ରେ ଏବଂ ଯିବା ପର୍ଯ୍ୟନ୍ତ ଆମର ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ସେ ସ୍ୱଚ୍ଛତାରେ ସମସ୍ତେ ଏକଜୁଟ ହୋଇ କାମ କରିଥାଉ। ଆମର ବିଦ୍ୟାଳୟରେ ଥିବା ସହକର୍ମୀମାନଙ୍କୁ ଆମେ ସମ୍ମାନ ଦେବା ସହ ତାଙ୍କ ସହ ମିଶି ମଧ୍ୟ ଆମେ ଆମ ବିଦ୍ୟାଳୟ ପରିବେଶକୁ ଯେତେ ସ୍ୱଚ୍ଛତା ରଖିବା ପାଇଁ ଆମେ ଆମ ଅଧିକରୁ ଅଧିକ ଚେଷ୍ଟା କରୁଅଛୁ। ଆମ ବିଦ୍ୟାଳୟରେ ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଗୁରୁଜୀ ଗୁରୁମା ମାନେ କିପରି ଆମ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା, କିପରି ସ୍ୱଚ୍ଛତା ବଜାୟ ରଖିବା, ସେହି ପ୍ରତି ଆମକୁ ସଦାସର୍ବଦା ଅନୁପ୍ରାଣିତ କରିଆସୁଛନ୍ତି। ଯେହେତୁ ସ୍କୁଲ ପରିସର ସଦାସର୍ବଦା ସ୍ୱଚ୍ଛ ହୋଇକି ରହୁଛି, ତେଣୁ ଆମ ମନ ସଦାସର୍ବଦା ଶାନ୍ତ ଏବଂ ଆମ ପାଠପଢ଼ା ପ୍ରତି ଅଧିକ ମନ ଲାଗୁଅଛି। କହିବି ଯେ ଅନ୍ୟ ବିଦ୍ୟାଳୟର ଭାଇ ଭଉଣୀମାନେ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କ ବିଦ୍ୟାଳୟକୁ ପରିଷ୍କାର ରଖିବା ସହ ସ୍ୱଚ୍ଛତା ପ୍ରତି ଅଧିକ ପ୍ରାଧାନ୍ୟ ଦେବେ ଏବଂ ସ୍ୱଚ୍ଛତାକୁ ସବୁଠି ବଜାୟ ରଖିବେ। ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀ ବିଦ୍ୟାଳୟର ସ୍ୱଚ୍ଛତାକୁ ନେଇ ମୁଁ ବହୁତ ଅତ୍ୟନ୍ତ ଗର୍ବିତ ଅଟେ।
3: ନମସ୍କାର, ମୋ ନାଁ ହେଉଛି ଆର୍ଯ୍ୟନ ମହାନ୍ତି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାରର ଦଶମ ଶ୍ରେଣୀର ଛାତ୍ର ଅଟେ ମୁଁ। ଆମ ବିଦ୍ୟାଳୟ ସଦାସର୍ବଦା ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦେଇଥାଏ। ଆମର ଗୁରୁଜୀ ଗୁରୁମା ମାନେ ସଦାସର୍ବଦା ଆମମାନଙ୍କୁ କିପରି ପରିବେଶକୁ ସ୍ୱଚ୍ଛ ରଖିବା ତା ବିଷୟରେ ବୁଝାଇଥାନ୍ତି। ଆମ ବିଦ୍ୟାଳୟରେ ଆମେ ସ୍ୱଚ୍ଛ ରଖିବା ପାଇଁ ଡଷ୍ଟବିନ୍ ଏବଂ ଶୌଚାଳୟ ବ୍ୟବହାର କରିଥାଉ। ଆମର ଗୁରୁଜୀ ଗୁରୁମା ଆମକୁ ସ୍ୱଚ୍ଛ ରଖିବା ପାଇଁ ଅନେକ ପ୍ରକାର ପରାମର୍ଶ ଦେଇଥାନ୍ତି। ଆମେ ମଧ୍ୟ ତାହାକୁ ନିର୍ଦ୍ଧାରିତ ସମୟରେ ବ୍ୟବହାର କରିଥାଉ। ତେବେ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ଆମେମାନେ ନିଜ ପରିବେଶ ଏବଂ ବାହାର ସ୍ଥାନକୁ ମଧ୍ୟ ସ୍ୱଚ୍ଛ ରଖିଥାଉ। ବିଦ୍ୟାଳୟରେ ବିଭିନ୍ନ ପ୍ରକାର କରିକୁଲାର ଆକ୍ଟିଭିଟିରେ ସ୍ୱଚ୍ଛତା ଉପରେ ମଧ୍ୟ କରାଯାଇଥାଏ। ଆମେ ସଫା ଗଣବେଶ ପିନ୍ଧି ବିଦ୍ୟାଳୟକୁ ଆସିବା, ନଖ କାଟିବା, ଚୁଟି କାଟିବା ଏବଂ ବିଭିନ୍ନ ପ୍ରକାର ସ୍ୱଚ୍ଛତା ମୂଳକ କାର୍ଯ୍ୟ ମଧ୍ୟ କରିବା ଉଚିତ। ସ୍ୱଚ୍ଛତା ଆମ ସମସ୍ତଙ୍କର ଏକ କର୍ତ୍ତବ୍ୟ ଅଟେ। ତେଣୁ ବିଦ୍ୟାଳୟ ପରିସରରେ ଯଦି ଆମେ କୌଣସି ଆବର୍ଜନା ଦେଖୁ, ତେବେ ଆମେ ତାକୁ ନିଜେ ନେଇ ଡଷ୍ଟବିନ୍ରେ ପକାଇ ଦେଇଥାଉ। ଆମେ ସଦାସର୍ବଦା ନିଜ ପରିବେଶକୁ ସ୍ୱଚ୍ଛ ରଖିବା ସମ୍ବନ୍ଧରେ ଭାବିଥାଉ। ଆମ ବିଦ୍ୟାଳୟର ସ୍ୱଚ୍ଛତା ନେଇ ଆମେ ସଦାସର୍ବଦା ସଚେତନ ଅଛୁ, ଯାହାଦ୍ୱାରା ଏହା ଆମର ଅଧ୍ୟୟନ ଉପରେ ମଧ୍ୟ ଅନେକ ପ୍ରକାର ଭାବରେ ଭଲ ପ୍ରଭାବ ପକାଇଥାଏ।
1: ବାସ୍ତବରେ ଶ୍ରୋତା ବନ୍ଧୁ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘୋଡ଼ା ବଜାର ପୁରୀ ସ୍ୱଚ୍ଛତାର ଅନନ୍ୟ ନିଦର୍ଶନ ପ୍ରତିପାଦିତ କରିଛନ୍ତି। ଆମେ ଯଦି ଆମର ଘର, ପରିବେଶ, ବିଦ୍ୟାଳୟକୁ ସ୍ୱଚ୍ଛ ରଖିବା, ତେବେ ଆମ ସହର, ଜିଲ୍ଲା, ରାଜ୍ୟ ତଥା ଦେଶ ହେବ ସ୍ୱଚ୍ଛ, ସବୁଜ ଏବଂ ସୁନ୍ଦର।

ଶୁଣୁଥିଲେ ଆକାଶବାଣୀ ପୁରୀ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳା ମୁଦେଶ। ଏହାକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା ପାରାଦ୍ୱୀପ ଉପକୂଳରେ ଆସନ୍ତାକାଲି ହେବ। SAREC 26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ, ଦେଶର ବାସ୍ତବ GDP ଅଭିବୃଦ୍ଧି ହାର 7.1% ରହିବା ନେଇ RBIର ଆକଳନ, ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ୍ ଓ କେନ୍ସୋ ସୋଆଇ ମନୋନୀତ।

0: ଏଥର ବିସ୍ତୃତ ସମ୍ବାଦ। ସରକାରଙ୍କର ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି। ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ପୂର୍ବରୁ ଦେଶ ଆମଦାନୀ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଏବେ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି।
1: ମେରେ ଜୀବନ ମେ କୋଇ ଘଟନା ବ୍ୟର୍ଥ ନହିଁ ଗଈ, ହର ଘଟନା ନେ ମୁଝେ ସିଖାୟା, ମୋରବୀ କି ବାଢ ନେ ମୁଝେ ଦିନ ରାତ ସେବା କାର୍ଯ୍ୟ ମେ ଝୁଟନେ କା ରାସ୍ତା ଦିଖାୟା, ଭୁଜ କେ ଭୂକମ୍ପ ନେ ମୁଝେ ପୁନର୍ନିର୍ମାଣ କେ ଲିଏ ଡଟେ ରହନା ସିଖାୟା, ଚନ୍ଦ୍ରୟାନ ନେ ମୁଝେ ଅସଫଲତା ସେ ଉଠନା ସିଖାୟା, କୋରୋନା ମହାମାରୀ ନେ ମୁଝେ ରାଷ୍ଟ୍ର କି ସାମୂହିକ ଚେତନା କା ମହତ୍ତ୍ୱ ସମଝାୟା, ଜୀବନ କେ ହର ପ୍ରବାସ ନେ ମୁଝେ ନୀତିଓ ମେ ସମ୍ବେଦନା କା ରାସ୍ତା ଦିଖାୟା।
0: ଗତ 12 ବର୍ଷ ମଧ୍ୟରେ ଦେଶର ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଅକ୍ଟୋବର 7, 2001 ଶପଥ ଗ୍ରହଣ କରିବା ପରେ ସରକାରୀ ମୁଖ୍ୟ ଭାବେ 25 ବର୍ଷ ପୂର୍ଣ୍ଣ କରିବା ଲୋକଙ୍କର ଆଶୀର୍ବାଦ ଏବଂ ନିରନ୍ତର ସମର୍ଥନ ଦ୍ୱାରା ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ଏହି ଉପଲକ୍ଷେ ଦେଶର 750 ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଶ୍ୱାସ ଶାସନର ମୂଳ ଆଧାର, ଏହି ନୀତିକୁ ପ୍ରଧାନମନ୍ତ୍ରୀ ଗତ 25 ବର୍ଷ ଧରି ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସ ଜାରି ରହିଛି। ତାଙ୍କ ମାର୍ଗଦର୍ଶନରେ ଦେଶ ଆଜି ବିଶ୍ୱସ୍ତରରେ ଏକ ସଶକ୍ତ ଆତ୍ମନିର୍ଭରଶୀଳ ମହାଶକ୍ତି ଭାବେ ଉଭା ହୋଇଛି। 2001 ଆଜିର ଦିନରେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବା ଯାତ୍ରା ଆଜି ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିଷ୍ଠିତ କରିଛି। ଏହି ଅବସରରେ ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ ଆୟୋଜିତ ବିକଶିତ ଭାରତ ସେବା ସଂକଳ୍ପ ସଭା ତଥା ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି,
2: ମୋଦିଜୀ ହେଉଛନ୍ତି ଅଜାତ ଶତ୍ରୁ। ନିଜ ରାଜନୈତିକ ଜୀବନରେ ନିର୍ବାଚନୀ ରାଜନୀତିରେ କେବେ ବି ସେ ପରାଜିତ ହୋଇନାହାନ୍ତି। ଏହା ସମ୍ଭବ ହୋଇଛି କେବଳ ତାଙ୍କର ନିଃସ୍ୱାର୍ଥ ପର ଜନସେବା କାରଣରୁ ଏହା ସମ୍ଭବ ହୋଇପାରିଛି। ଏହି ଲମ୍ବା ରାଜନୈତିକ ଜୀବନର ପ୍ରଥମ 13 ବର୍ଷ ଗୁଜରାଟର ସେବା ଏବଂ ପରବର୍ତ୍ତୀ ଗତ 12 ବର୍ଷ ଧରିକରି କ୍ରମାଗତ ଭାବେ ଆମ ଦେଶର 140 କୋଟି ଲୋକଙ୍କର ସେବା କରି ଆସୁଛନ୍ତି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସର 10ମ ସଂସ୍କରଣକୁ ଉଦ୍ଘାଟନ କରିବେ। ସୀମାହୀନ ବିସ୍ତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହାର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ 100ରୁ ଅଧିକ ଦେଶର ଦୂରସଞ୍ଚାର କ୍ଷେତ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଭୁବନେଶ୍ୱରଠାରେ 12 ଜାତୀୟ ସାମୁଦ୍ରିକ ସନ୍ଧାନ ଉଦ୍ଧାର ଅଭ୍ୟାସ SAREX-26କୁ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ସେଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଲାଲକିଲ୍ଲା ଅଭିଭାଷଣରେ ଉଲ୍ଲେଖ କରାଯାଇଥିବା ସପ୍ତଧାରା ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ପୃଷ୍ଠଭୂମିରେ ଉପକୂଳର ସୁରକ୍ଷା ସହିତ ଭାରତୀୟ ତଟରକ୍ଷୀ ବାହିନୀର ପ୍ରସ୍ତୁତି ଏବଂ ସ୍ୱଦେଶୀ ଜ୍ଞାନକୌଶଳର କ୍ଷମତା ବୃଦ୍ଧି ଉପରେ ଭାରତ ବିଶେଷ ଧ୍ୟାନ ଦେଉଛି। ଭାରତୀୟ ତଟରକ୍ଷୀ ବାହିନୀର ମାର୍ଗଦର୍ଶନରେ ଆସନ୍ତାକାଲି ପାରାଦୀପ ଉପକୂଳରେ ଏହି SAREX-26 ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ନୌସେନା, ବାୟୁସେନା ଏବଂ ଅନ୍ୟାନ୍ୟ ବେସାମରିକ ବିଭାଗର ସକ୍ରିୟ ଭାବେ ଅଂଶଗ୍ରହଣ କରିବେ। ଏଥିରେ 31ଟି ବନ୍ଧୁ ଦେଶର ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦିଦି ତମେ ଦେଇଥିବା ଔଷଧ ଖାଇକି ମୋ ମ୍ୟାଲେରିଆ ଜ୍ୱର ପୁରା ଭଲ ହେଇଗଲା।
2: କିନ୍ତୁ ଦେହ ଭଲ ହେଇଗଲା ବୋଲି ପୁଣି ସେ ଭୁଲ କରିବନି। ଦିନ ହଉ କି ରାତି ଶୋଇବା ବେଳେ ମଶାରୀ ଟାଙ୍ଗିକି ଶୋଇବ, ଆଉ ନିଜ ଘରର ଆଖପାଖରେ ପାଣି ଜମିବାକୁ ମୋଟେ ଦେବନି।
1: ଆପଣମାନେ ବି ମନେ ରଖନ୍ତୁ, ଜ୍ୱର ହବା ମାତ୍ରେ ଅତି ଶୀଘ୍ର ନିକଟସ୍ଥ ଆଶା କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ନିଅନ୍ତୁ। ଆଉ ଯଦି ଏହା ମ୍ୟାଲେରିଆ ହେଇଥାଏ ତେବେ ଔଷଧର ପୁରା ମାତ୍ରା ଖାଇ ସୁସ୍ଥ ହୁଅନ୍ତୁ। ଆଉ ହଁ, ଗୁଣିଗାରେଡ଼ି କିମ୍ବା ଝଡ଼ାଫୁଙ୍କା ପାଖକୁ କେବେ ବି ଯାଆନ୍ତୁ ନାହିଁ। ଭାବୁଛନ୍ତି କି ଏଥିପାଇଁ କେତେ ପଇସା ଖର୍ଚ୍ଚ ହବ? ସମ୍ପୂର୍ଣ୍ଣ ମାଗଣା ମ୍ୟାଲେରିଆର ରକ୍ତ ପରୀକ୍ଷା, ଔଷଧ, ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ଉପଲବ୍ଧ। ସଚେତନ ହୁଅନ୍ତୁ, ମ୍ୟାଲେରିଆ ଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ।
0: 2025-26 ଆର୍ଥିକ ବର୍ଷରେ ଦେଶର ବାସ୍ତବ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର 7.1% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ପକ୍ଷରୁ ଆକଳନ କରାଯାଇଛି। ଆର୍ବିଆଇର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ବିଶ୍ୱସ୍ତରରେ ଆର୍ଥିକ ଆହ୍ୱାନ ରହିଥିଲେ ମଧ୍ୟ ଦେଶର ଅର୍ଥବ୍ୟବସ୍ଥା ଦୃଢ଼ ପ୍ରଦର୍ଶନ କରୁଛି। ସେହିଭଳି ଆର୍ବିଆଇ ଆଜି ରେପୋ ହାରକୁ 25 basis points ବୃଦ୍ଧି କରିଛି, ଫଳରେ ଏହା 5.5% ପହଞ୍ଚିଛି, ଯାହା ଫେବୃଆରୀ 2023 ପରଠାରୁ ବେଞ୍ଚମାର୍କ ହାରରେ ପ୍ରଥମ ଅଭିବୃଦ୍ଧି। ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ବର୍ତ୍ତମାନ ନବରଙ୍ଗପୁରର ଜିଲ୍ଲାପାଳ ଥିବା ଡକ୍ଟର ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ପାଳନ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୂଆପଡ଼ାର ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ, ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ମଧୁମିତାଙ୍କୁ ନୂଆପଡ଼ାର ଜିଲ୍ଲାପାଳ, ଅଶ୍ୱିନୀ ଏଏଲ୍ଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ଫ୍ରେଞ୍ଚ ରସାୟନବିତ୍ ହେନ୍ରି ବି କାଗାନ୍ ଏବଂ ଜାପାନ ରସାୟନବିତ୍ କେନ୍ସୋ ସୋଆଇଙ୍କୁ ମନୋନୀତ କରାଯାଇଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କ୍ୟାଟାଲିସିସ୍ର ଆବିଷ୍କାର ପାଇଁ 2 ରସାୟନବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସ କହିଛି, କାଗାନ୍ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃସ୍ଫୃତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାର ଖରିଆର ରୋଡ୍, ଲକ୍ଷ୍ନା, ଭେଲା, ଗଡ୍ରାମୁଣ୍ଡା ଏବଂ ରୋକାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ଗୋଷ୍ଠୀଭିତ୍ତିକ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣର ପାଇଲଟ ପ୍ରକଳ୍ପ ଭାବେ ନୂଆପଡ଼ା ସମେତ 5 ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 5 ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁ ମହାବିଦ୍ୟାଳୟ ପରିସରରେ ବିସ୍ମୃତ ଖାଦ୍ୟ ଓ ଅବହେଳିତ କୃଷିର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ ଶୀର୍ଷକ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାପାନର ନାଗୟାରେ ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ପାରା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ହେବ। ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ପ୍ରମୋଦ ଭଗତ ଏବଂ ଭବିନା ପଟେଲ ଭାରତର ଧ୍ୱଜାବାହକ ରହିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସେବା ସଂକଳ୍ପ ଅଭିଯାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ଉପରେ କେନ୍ଦ୍ରିତ ରହିଥାଏ, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନଯାତ୍ରାର 25 ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା। ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.1% ରହିବା ନେଇ ଆର୍ବିଆଇର ଆକଳନ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଗି ବୈଜ୍ଞାନିକ ହେନ୍ରି ବି କାଗାନ୍ ଓ କେନ୍ସୋ ସୋଆଇ ମନୋନୀତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
4: ଆଜିର ପ୍ରସଙ୍ଗ, ଜନସେବାରୁ ଦେଶସେବା, 25 ନିରନ୍ତର ଓ ଉତ୍ସର୍ଗୀକୃତ ଯାତ୍ରା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଜୀବନରେ ସାର୍ବଜନୀନ ଜନସେବାର 25 ବର୍ଷ ପୂରଣ କରିଛନ୍ତି। 2001 ଅକ୍ଟୋବର 7 ତାରିଖରେ ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ 2014ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଏହି ନିରନ୍ତର ଯାତ୍ରା ଆଜି 25 ବର୍ଷ ପୂରଣ କରିଛି। ସେବା ଏବଂ ସୁଶାସନ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଶ୍ରୀ ମୋଦିଙ୍କର ଏହି ଅଙ୍ଗୀକାରବଦ୍ଧତାପୂର୍ଣ୍ଣ ଯାତ୍ରା ଜାରି ରହିଛି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଦୃଷ୍ଟିକୋଣ ମାଧ୍ୟମରେ ଦେଶ ଉଦ୍ଦେଶ୍ୟରେ ସମର୍ପିତ ଜୀବନଯାତ୍ରାକୁ ଏହା ପ୍ରତିପାଦନ କରୁଛି। ଗତ ଜୁନ୍ 10 ତାରିଖରେ ସର୍ବାଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ନିରନ୍ତର ସେବା ପ୍ରଦାନରେ ରେକର୍ଡ ସୃଷ୍ଟି କରିଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଶ୍ରୀ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। 1952ରୁ 1964 ପର୍ଯ୍ୟନ୍ତ ପଣ୍ଡିତ ନେହେରୁ 4,398 ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଓ ସବ୍କା ବିଶ୍ୱାସ ଦୃଷ୍ଟିକୋଣ ଆଧାରରେ ପ୍ରଧାନମନ୍ତ୍ରୀ ଜନସେବା କରିଚାଲିଛନ୍ତି। ତାଙ୍କ ନେତୃତ୍ୱାଧୀନ ଶାସନ କାଳ ମଧ୍ୟରେ ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୟୁପିଆଇ, ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ ଭିତ୍ତିକ ସେବା ମାଧ୍ୟମରେ ଆର୍ଥିକ ସେବା ଓ ଡିଜିଟାଲ ଦେୟ ବ୍ୟବସ୍ଥା ବ୍ୟାପକ ହୋଇଛି। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଜନଧନ ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଏବଂ ତୃଣମୂଳ ସ୍ତରରେ ସୁଫଳ ପହଞ୍ଚାଇବାରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଉତ୍ପାଦନ କ୍ଷେତ୍ରକୁ ଗତିଶୀଳ କରିବା ସହ ଆନ୍ତର୍ଜାତିକ ବଜାରରେ ଭାରତର ଉପସ୍ଥିତିକୁ ଅଧିକ ମଜବୁତ କରିଛି। ଦେଶର ଷ୍ଟାର୍ଟଅପ୍, କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ର ଆଦି ଅଧିକ ସଶକ୍ତ ହେବା ସହ ବର୍ଦ୍ଧିତ ରପ୍ତାନୀ କ୍ଷେତ୍ରରେ ବ୍ୟାପକ ଯୋଗଦାନ ପ୍ରଦାନ କରୁଛନ୍ତି। ରାଷ୍ଟ୍ର ନିର୍ମାଣର ଆଉ ଏକ ପ୍ରମୁଖ ଦିଗ ହେଉଛି ଜାତୀୟ ସୁରକ୍ଷା। ପ୍ରତିରକ୍ଷା ଉତ୍ପାଦନରେ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ପ୍ରତିରକ୍ଷା ଷ୍ଟାର୍ଟଅପ୍ ଓ ସ୍ୱଦେଶୀ ଉପକରଣ ଉତ୍ପାଦନ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଉଛି। ସୁରକ୍ଷା କ୍ଷେତ୍ରରେ ଆମଦାନୀକୁ ହ୍ରାସ କରାଯାଇ ଅନ୍ୟ ଦେଶଗୁଡ଼ିକ ପାଇଁ ସୁରକ୍ଷା ଆଧାରିତ ସରଞ୍ଜାମ ରପ୍ତାନୀ ବୃଦ୍ଧି ପାଉଛି। 12 ବର୍ଷର ପ୍ରଧାନମନ୍ତ୍ରୀତ୍ୱ କାଳରେ ଆତଙ୍କବାଦ ଏବଂ ନକ୍ସଲବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବାରୁ ଏଥିରେ ବହୁ ପରିମାଣରେ ହ୍ରାସ ଘଟିଛି। ନକ୍ସଲ ମୁକ୍ତ ଭାରତ ଗଠନ ସ୍ୱପ୍ନ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂରଣ ଅବସରରେ ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ମୋଦିଙ୍କ 25 ବର୍ଷର କାର୍ଯ୍ୟକାଳ ଭାରତୀୟ ଗଣତାନ୍ତ୍ରିକ ଶକ୍ତିର ପ୍ରମାଣ। ଶ୍ରୀ ମୋଦିଙ୍କ ଉତ୍ସର୍ଗୀକୃତ ସେବା, ସମର୍ପଣ ଏବଂ ଅଙ୍ଗୀକାରବଦ୍ଧତା ଆଜି ସମସ୍ତଙ୍କ ପାଇଁ ବିଶ୍ୱସନୀୟ ହୋଇପାରିଛି। ରାଜନୈତିକ ତଥା ନେତୃତ୍ୱ କ୍ଷେତ୍ରରେ ଏଭଳି ସଫଳତା ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନନ୍ୟ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ବର୍ଣ୍ଣନା କରିଛନ୍ତି। 25 ବର୍ଷ ପୂରଣ ଅବସରରେ ଆଜି ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ସଭା ଆୟୋଜିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଏହାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଆଶାପୂର୍ଣ୍ଣ ନୀତି ଓ କଠିନ ପରିଶ୍ରମ ମାଧ୍ୟମରେ 2047 ବିକଶିତ ଭାରତ ସ୍ୱପ୍ନ ନିଶ୍ଚିତ ସାକାର ହୋଇପାରିବ। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆଜି ସଶକ୍ତ କରିପାରିଛି। ଦେଶବାସୀଙ୍କ ବିଶ୍ୱାସ ଏବଂ ଅକୁଣ୍ଠ ସମର୍ଥନ ତାଙ୍କ ଜନସେବାର ଏହି 25 ବର୍ଷ ଯାତ୍ରାକୁ ଅଧିକ ଲକ୍ଷ୍ୟଭିତ୍ତିକ କରିପାରିଛି। ଏହାଦ୍ୱାରା ସେ ଉତ୍ସାହିତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଟି କୋଟି ଦଳୀୟ କର୍ମୀଙ୍କ ସମର୍ପଣ ତାଙ୍କ ପାଇଁ ପ୍ରେରଣା ପାଲଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2001 ଅକ୍ଟୋବର 7 ତାରିଖରେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, କେବେ ଭାବିନଥିଲେ ଏଭଳି ଗୋଟିଏ ଦିନ ତାଙ୍କ ଜୀବନରେ ଆସିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

ଝିଅଟି ଅଳ୍ପ ବୟସରେ ଅନାଥ ହୋଇଯାଇଛନ୍ତି। ବଡ଼ ଭାଇମାନେ ବହୁ ଦୂରରେ ବାହା ଦେଉଛନ୍ତି। ସୁବିଧା ଅସୁବିଧା ସମୟରେ ଖବର ଦେବା ପାଇଁ ଭାଇମାନଙ୍କୁ ଅନୁରୋଧ କରିଛି।

ଦୁର୍ଗା ସରେନ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନିମାଇ ସରେନ, ଦାସମାତ ସରେନ, ଲାଖାଇ ହେମ୍ରମ, ସୁନାରାମ ସରେନ, ପରାୟଣୀ ସରେନ, ଲିଲିମଣି ହେମ୍ରମ, ଶଙ୍କର କିସ୍କୁ, ସଲିତା ସରେନ ଏବଂ ସୋନାମଣି ସରେନ।

0: থাকতে পারে।
1: আকাশবাণী সম্বাদ পড়ুছন্তি সুভাষ চন্দ্র শতপথী। মুখ্য সম্বাদ, সরকারঙ্କ নীতি সমস্ত নাগরিকଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ କହିଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ। ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଭାରତର ଆଭିମୁଖ୍ୟକୁ କୃତଜ୍ଞତା ଜ୍ଞାପନ କଲା ରୁଷ। ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରୀ ବି କାଗାମ ଏବଂ କାନ୍ସୋ ସୋଆଇ। ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

0: ନୂଆଦିଲ୍ଲୀଠାରେ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବେଦରୁ ବିବେକାନନ୍ଦ ପର୍ଯ୍ୟନ୍ତ ଭାରତ ସର୍ବଦା ମହାନ ଚିନ୍ତାଧାରା ଓ ମାନବିକତାର ବାର୍ତ୍ତାକୁ ଆଗକୁ ନେଇ ଆସିଛି। ଦେଶର ଜନସାଧାରଣଙ୍କ ବିଶ୍ୱାସ ଏବଂ କୋଟି କୋଟି ଦଳୀୟ କର୍ମକର୍ତ୍ତାଙ୍କ ସମର୍ପଣ ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ରେରଣା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି 25 ବର୍ଷର ଜନବିଶ୍ୱାସ ଓ ଅନୁଭବ ତାଙ୍କ ପାଇଁ ସବୁଠୁ ବଡ଼ ପୁଞ୍ଜି। ଜୀବନର ପ୍ରତ୍ୟେକ ଯାତ୍ରା ତାଙ୍କୁ ନୀତି ନିର୍ଦ୍ଧାରଣରେ ସମ୍ବେଦନଶୀଳତା ଆଣିବା ଶିଖାଇଛି। ଏବେ ଭାରତ ପାଇଁ ଏକ ବଡ଼ ଲକ୍ଷ୍ୟ ସ୍ଥିର କରିବାର ସମୟ ଉପନୀତ ହୋଇଛି। ନାଗରିକଙ୍କ ବିଶ୍ୱାସ ଓ ସମର୍ଥନ ତାଙ୍କ ରାଜନୈତିକ ଯାତ୍ରାର ଶ୍ରେୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ସରକାରଙ୍କ ନାଗରିକ କୈନ୍ଦ୍ରିକ ନୀତି ପ୍ରସ୍ତୁତି ଉପରେ ଆଲୋକପାତ କରିଛନ୍ତି।
1: ମେରେ ଜୀବନ ମେଁ କୋଇ ଘଟନା ବ୍ୟର୍ଥ ନହିଁ ଗଈ, ହର ଘଟନା ନେ ମୁଜେ ସିଖାୟା, ମୋରବି କି ବାଣ ନେ ମୁଜେ ଦିନ ରାତ ସେବା କାର୍ଯ୍ୟ ମେଁ ଝୁଟନେ କା ରାସ୍ତା ଦିଖାୟା। भूज के भूकंप ने मुझे पुनर्निर्माण के लिए डटे रहना सिखाया, चंद्रयान ने मुझे असफलता से उठना सिखाया।
0: प्रधानमंत्री नरेंद्र मोदी सरकार को मुख्य भावरे निरंतर सार्वजनिक सेवारे 25 वर्ष पूरण करिछंती। सफलता हासिल करिथिबा जापान, नाइजीरिया, ଡୋମିନିକା ଏବଂ ବେଲଜିୟମର ବିଶ୍ୱ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ନେତୃତ୍ୱ ଏବଂ ଭାରତର ବିକାଶରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ଏହା ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ନିରନ୍ତର 25 ବର୍ଷର ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ ଏବଂ ବେଲଜିୟମ ମଧ୍ୟରେ ଭାଗିଦାରୀକୁ ଦୃଢ଼ୀଭୂତ କରିବା ନେଇ ସେ ନିଜର ପ୍ରସ୍ତୁତି ପ୍ରକାଶ କରିବା ସହ ନିକଟରେ ସମାପ୍ତ କରିଥିବା ତାଙ୍କର ଭାରତ ଗସ୍ତକୁ ବେଶ୍ ଫଳପ୍ରଦ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷରେ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ ଏହି ନିରବଚ୍ଛିନ୍ନ 25 ବର୍ଷର ନେତୃତ୍ୱକୁ ଯେକୌଣସି ଗଣତନ୍ତ୍ରରେ ଏକ ବିରଳ ସଫଳତା ଭାବେ ଅଭିହିତ କରିଛନ୍ତି। ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଡୋମିନିକା ପ୍ରତି ପ୍ରଦର୍ଶନ କରାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପାଇଁ ପ୍ରଶଂସା କରିଛନ୍ତି। ଇଣ୍ଡିଆ ମୋବାଇଲ କଂଗ୍ରେସ ଆଇଏମ୍ସି 2026 ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ସେବା ତୀର୍ଥଠାରେ ଗ୍ଲୋବାଲ୍ ସିଷ୍ଟମ ଫର୍ ମୋବାଇଲ କମ୍ୟୁନିକେସନ ଆସୋସିଏସନ ଜିଏସ୍ଏମ୍ଏର ବୋର୍ଡ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସୁଲଭ କରିବା ସହ ଡିଜିଟାଲ ବିଭାଜନକୁ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥର ପ୍ରଗତି ପାଇଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚରର ପରିବର୍ତ୍ତନଶୀଳ ଶକ୍ତିର ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସାଇବର ଠକେଇର ମୁକାବିଲା ପାଇଁ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ସମାଧାନ ଏବଂ ସଚେତନତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଡିପ୍ ଫେକ୍ର ଉତ୍ପତ୍ତି ସ୍ଥଳ ତୁରନ୍ତ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା ଖୋଜିବାକୁ ପରାମର୍ଶ ଦେଇଛନ୍ତି। ଜିଏସ୍ଏମ୍ଏର ସଦସ୍ୟମାନେ ଭାରତରେ 4G ଏବଂ 5G ଦ୍ରୁତ ସମ୍ପ୍ରସାରଣ, ଟେଲିକମ୍ ଉତ୍ପାଦନ ଅଭିବୃଦ୍ଧି ଏବଂ ଦେଶର ପୁଞ୍ଜିନିବେଶ ଅନୁକୂଳ ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତ ବିଶ୍ୱର ଶୀର୍ଷ 5ଟି ଅର୍ଥବ୍ୟବସ୍ଥା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ରହିଛି। ଭାରତୀୟ ଅର୍ଥବ୍ୟବସ୍ଥା ବର୍ତ୍ତମାନ 7.4% ହାରରେ ଅଭିବୃଦ୍ଧି ହାସଲ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
2: इतना बड़ा आर्थिक संकट पैदा होने के बावजूद भी हमने देश की अर्थव्यवस्था की रफ्तार को रुकने नहीं दिया है। दुनिया के बड़े बड़े देश की अर्थव्यवस्था जहां 2%, 1.5% और 3% की रफ्तार से बढ़ रही है, वहीं पर विश्व में इतना बड़ा संकट पैदा होने के बावजूद भारत की अर्थव्यवस्था आज भी 7.4% की दर से बढ़ रही है।
0: अपन माने संवाद सुनुछंती आकाशवाणी रो। ୟୁକ୍ରେନ ସଂକଟର ସମାଧାନ ପାଇଁ ଭାରତର ପ୍ରସ୍ତୁତିକୁ ନେଇ ରୁଷ ନୂଆଦିଲ୍ଲୀ ପ୍ରତି କୃତଜ୍ଞତା ଜ୍ଞାପନ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ କହିଛନ୍ତି, ଏହି ସଂକଟର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ଦିଗରେ ଚିନ୍ତାଧାରା ଓ ପ୍ରସ୍ତାବ ଦେବା ପାଇଁ ଭାରତର ଇଚ୍ଛାକୁ ମସ୍କୋ ଉଚ୍ଚ ପ୍ରଶଂସା କରିଛି।

ୟୁକ୍ରେନ୍ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏକ ନୂତନ ତିନି ସୂତ୍ରୀ ପ୍ରସ୍ତାବ ପଠାଇଥିବା ରିପୋର୍ଟ ସମ୍ପର୍କରେ ମସ୍କୋରେ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। 2026 ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଫ୍ରେଞ୍ଚ ରସାୟନବିତ୍ ହେନେରୀ ବି କାଗାନ୍ ଏବଂ ଜାପାନୀ ରସାୟନବିତ୍ କେନ୍ସୋ ସୋଆଇଙ୍କୁ ମନୋନୀତ କରାଯାଇଛି। ଆସିମେଟ୍ରିକ

0: ଚାଲିଛି। ଆସିମେଟ୍ରିକ୍ ଅର୍ଗାନିକ୍ ସିନ୍ଥେସିସ୍ କ୍ଷେତ୍ରରେ ଅଣରୈଖିକ ପ୍ରଭାବ ଏବଂ ଅଟୋ କାଟାଲିସିସ୍ର ଆବିଷ୍କାର ପାଇଁ ଦୁଇ ରସାୟନବିତ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ କହିଛି, କାଗାନ ଏବଂ ସୋଆଇ ପ୍ରକୃତିରେ କିପରି ସ୍ୱତଃପୃତ ଭାବେ ଆଣବିକ ଅସମତି ସୃଷ୍ଟି ହୋଇପାରେ ସେ ସମ୍ପର୍କିତ ଶତାବ୍ଦୀ ପୁରୁଣା ରହସ୍ୟର ଉନ୍ମୋଚନ କରିଛନ୍ତି। ଆମିନୋ ଏସିଡ୍ ସମେତ ଅନେକ ଅଣୁ ଦୁଇଟି ପ୍ରତିବିମ୍ବ ରୂପ ନେଇ ବିଦ୍ୟମାନ ଥାନ୍ତି। ଯଦିଓ ଏହି ରୂପଗୁଡ଼ିକ ରାସାୟନିକ ଦୃଷ୍ଟିକୋଣରୁ ସମାନ, ତଥାପି ଜୀବନ୍ତ ଅଣୁଜୀବ ବା ପ୍ରାଣୀମାନେ ବହୁଳ ଭାବେ ଗୋଟିଏ ରୂପକୁ ବ୍ୟବହାର କରନ୍ତି। ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏଭଳି ପ୍ରାକୃତିକ ଚୟନଶୀଳତାର ସୃଷ୍ଟିକୁ ନେଇ ଗବେଷଣାରତ ଥିଲେ। ନୋବେଲ କମିଟି ଅନୁଯାୟୀ ରସାୟନବିତ୍ମାନେ ପାରମ୍ପରିକ ଭାବରେ ଲାବୋରେଟୋରୀ ସିନ୍ଥେସିସ୍ ସମୟରେ ଉଭୟ ପ୍ରତିବିମ୍ବ ଅଣୁ ସମାନ ପରିମାଣରେ ପାଉଥିଲେ, କିନ୍ତୁ କାଗାନ ଏବଂ ସୋଆଇଙ୍କ ଆବିଷ୍କାର ଦର୍ଶାଇଛି ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ଗୋଟିଏ ପ୍ରତିବିମ୍ବ ଉତ୍ପାଦନ କରିବା ଦିଗରେ କିଭଳି ପରିଚାଳିତ କରାଯାଇପାରିବ। ଆଧୁନିକ ରସାୟନ ବିଜ୍ଞାନ ବିଶେଷ କରି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆନ୍ତର୍ଜାତିକ ସୌର ମେଣ୍ଟ ଇସା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ନଭେମ୍ବର 2015 COP21 ଜଳବାୟୁ ସମ୍ମିଳନୀ ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କରିଥିଲେ। ଏହି ବିଶ୍ୱସ୍ତରୀୟ ଆନ୍ତଃ ସରକାରୀ ସଂଗଠନ ଶକ୍ତିର ଉପଲବ୍ଧତା, ଶକ୍ତି ସୁରକ୍ଷା ଏବଂ ସ୍ଥାୟୀ ବିକାଶର ଏକ ମାଧ୍ୟମ ଭାବରେ ସୌରଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ସମର୍ପିତ। ସୌରଶକ୍ତି ସମାଧାନର ବ୍ୟାପକ ଗ୍ରହଣ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇସା ଗଠନ କରାଯାଇଥିଲା। ଆଜି ଇସା ସୌରଶକ୍ତି ଉପରେ ଆନ୍ତର୍ଜାତିକ ସହଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ପରିଣତ ହୋଇଛି, ଯେଉଁଠାରେ ବର୍ତ୍ତମାନ 128 ଦେଶ ସଦସ୍ୟ ଭାବେ ପଞ୍ଜୀକୃତ ହୋଇଛନ୍ତି। ପ୍ୟାରିସ୍ରେ COP21 ସମୟରେ ଆନ୍ତର୍ଜାତିକ ସୌର ମେଣ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବା, ନିୟମାବଳୀକୁ ସରଳ କରିବା, ଭିତ୍ତିଭୂମି ନିର୍ମାଣ କରିବା ଏବଂ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ନୂତନ ଆର୍ଥିକ ମଡେଲ ପ୍ରସ୍ତୁତ କରି ସୌରଶକ୍ତିକୁ ଶସ୍ତା, ନିର୍ଭରଯୋଗ୍ୟ ଏବଂ ବ୍ୟାପକ ଉପଲବ୍ଧତା ଉପରେ ଏହି ମେଣ୍ଟ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଫିନ୍ଲାଣ୍ଡର ଭାଣ୍ଟାଠାରେ ଅନୁଷ୍ଠିତ ଆର୍କଟିକ୍ ଓପନ୍ ସୁପର 500 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ପୁରୁଷ ଡବଲ୍ସରେ କୃଷ୍ଣ ପ୍ରସାଦ ଗାରାଗା ଏବଂ ପୃଥ୍ୱୀ କୃଷ୍ଣମୂର୍ତ୍ତି ରୟଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ କାନାଡ଼ାର ୱେନ୍ ୟୁ ଜାଙ୍ଗ୍ଙ୍କୁ ପରାସ୍ତ କରିଥିବା ବେଳେ ତନ୍ଭି ଶର୍ମା ମଧ୍ୟ ତାଇୱାନର ଚ୍ୟୁ ପିନ୍ ଚିଆନ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ସରକାରଙ୍କ ନୀତି ସମସ୍ତ ନାଗରିକଙ୍କ ପାଇଁ ସମାଧାନର ପନ୍ଥା ଉପରେ କେନ୍ଦ୍ରିତ କହିଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କ ସେବା ଓ ସମର୍ପଣର 25 ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ବିଶ୍ୱ ନେତୃବୃନ୍ଦ ଏବଂ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେଲେ ବୈଜ୍ଞାନିକ ହେନେରୀ ବି କାଗାନ ଏବଂ କେନ୍ସୋ ସୋଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମାଲକାନଗିରି ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସାର୍ବଜନୀନ ଜୀବନ ଓ ସେବାକୁ ନେଇ ଦେଶବ୍ୟାପୀ ପାଳିତ ହେଉଥିବା ସେବା ସଂକଳ୍ପ ଅଭିଯାନରେ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରକ୍ତଦାନ, ସ୍ୱଚ୍ଛତା ଅଭିଯାନ, ସାମାଜିକ ସେବା, ଜନସଚେତନତା ଓ ଅଙ୍ଗନବାଡ଼ି ଜନସମ୍ପର୍କ ଭଳି କାର୍ଯ୍ୟକ୍ରମରେ ଚାଷୀ, ଯୁବକ, ମହିଳା ଓ ବିଭିନ୍ନ ବର୍ଗର ଲୋକ

0: ଲୋକଙ୍କୁ ସାମିଲ କରାଯାଉଛି। ଏ ସମ୍ପର୍କରେ ସାଂସଦ ବଳଭଦ୍ର ମାଝି କହିଛନ୍ତି,
1: ପ୍ରଧାନମନ୍ତ୍ରୀ ମୋଦିଙ୍କର 25 ବର୍ଷ ପୁରା ହେବାକୁ ଯାଉଛି। ଏହି ଉପଲକ୍ଷେ 25 ବର୍ଷର ନିରନ୍ତର ସେବା ପାଇଁ ଯେଉଁ ପ୍ରକାର ସିଏ ଆମର ଭାରତବର୍ଷକୁ ସମସ୍ତ ମାନବ ସମାଜକୁ ଉନ୍ନତି ଆଗକୁ ନେଇଛନ୍ତି ଏବଂ ବିଶେଷ କରି ଭାରତବର୍ଷରେ ବିକଶିତ ଭାରତର ସ୍ୱପ୍ନ ସାକାର କରିବାର ଯେଉଁଠୁ ମୂଳଦୁଆ ପକାଇଛନ୍ତି, ସେମିତି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ 17 ସେପ୍ଟେମ୍ବରରୁ ଆରମ୍ଭ କରିକି 17 ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ସରକାରଙ୍କ ସହଯୋଗରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମ ଅଧୀନରେ 13ଟି କାର୍ଯ୍ୟକ୍ରମ ହେବାର ଅଛି। 2ଟି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ସରିଛି, ଯେଉଁଟା ହେଉଛି ଆଶୀର୍ବାଦ କା ଦିଆ 17 ସେପ୍ଟେମ୍ବରରେ ହେବାର ଥିଲା। ପୁରା ଭାରତବର୍ଷରେ ପ୍ରତି ଘରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରିକି ଦୀପ ଜଳୁଛନ୍ତି ଏବଂ ସେମିତି ନିରନ୍ତର ଜନସେବାରେ ଆମ ସେବାରେ ଲାଗିଥାନ୍ତୁ। ଯେଉଁଟା ଅଙ୍ଗନବାଡ଼ିରେ ହେବାର ଥିଲା ସେଟା 27, 28, 29 ସେଟା ମଧ୍ୟ ସରିଯାଇଛି। ମାଲକାନଗିରି ଜିଲ୍ଲାରେ ମାଲକାନଗିରି ଜିଲ୍ଲା ଭାରତବର୍ଷର ସହିତ ସାମିଲ ହୋଇଛି, ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ବାକି ଯେତିକି କାର୍ଯ୍ୟକ୍ରମ ରହିଲା ସେଗୁଡ଼ାକ ଚାଲିଛି। ବହୁତ ଜଲ୍ଦି ଯେଉଁଟା ମୋ ସ୍ୱପ୍ନର ଭାରତ ପାଇଁ ଛାତ୍ରଛାତ୍ରୀମାନଙ୍କର ସେଇଟା ବି ସରିବାକୁ ଯାଉଛି। ବନ୍ୟା ପାଇଁ ଟିକେ ସ୍ଥଗିତ ଥିଲା ମାଲକାନଗିରି ଜିଲ୍ଲାରେ ଏବଂ ଅନ୍ୟାନ୍ୟ ଯେତେ କାର୍ଯ୍ୟକ୍ରମ ଅଛି ଭଲ ଭାବରେ ଚାଲିଛି।
0: ମାଲକାନଗିରି ଜିଲ୍ଲାର 7ଟି ବ୍ଲକରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଲୋଗାନ ଲେଖନ, ପୋଷ୍ଟର ପ୍ରସ୍ତୁତି ଓ ସଚେତନତା ରାଲି କରାଯାଇଥିଲା। ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମାନବ ଶୃଙ୍ଖଳ ଗଠନ କରିଥିଲେ। 15 ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ଚିହ୍ନଟ କରି ସାକ୍ଷର କରିବା ପାଇଁ ଏହି ଅବସରରେ ଶପଥ ନିଆଯାଇଥିଲା। ଯୁବପିଢ଼ିଙ୍କୁ ଦକ୍ଷ ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମାଲକାନଗିରିରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶିକ୍ଷାର୍ଥୀଙ୍କୁ ପୋଷାକ ଓ ଅଧ୍ୟୟନ ସାମଗ୍ରୀ ବଣ୍ଟନ କରାଯାଇଛି। ବିଧାୟକ ନରସିଂହ ମାଡକାମୀ, ବ୍ଲାକ୍ ପାନ୍ଥର କେନ୍ଦ୍ରର 29 ଜଣ ଓ ଗ୍ରାମତରଙ୍ଗ କେନ୍ଦ୍ରର 20 ଜଣ ଶିକ୍ଷାର୍ଥୀଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଥିଲେ। ଉଭୟ କେନ୍ଦ୍ରରେ ନିଯୁକ୍ତି ଭିତ୍ତିକ ମାଗଣା ତାଲିମ ପ୍ରଦାନ କରାଯାଉଛି। ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଓ ଆଦର୍ଶ ଗ୍ରାମ ଯୋଜନାର ଅଗ୍ରଗତି ନେଇ ମାଲକାନଗିରିରେ ମାସିକ ସମୀକ୍ଷା ବୈଠକ ହୋଇଛି। ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅସମାପ୍ତ କାର୍ଯ୍ୟ ଶୀଘ୍ର ସାରିବା, ମୌଳିକ ସେବା ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେବା ସହ ପାଣ୍ଠିର ସ୍ୱଚ୍ଛ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ମାଲକାନଗିରିରେ ସେବା ସଂକଳ୍ପ ଅଭିଯାନର ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସରକାରୀ ଯୋଜନାଗୁଡ଼ିକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଜନଜାତି ଶିକ୍ଷା ଅଙ୍ଗନବାଡ଼ି ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଚିତ୍ରକୁଣ୍ଡା ଅଞ୍ଚଳରେ ମାଛ ଚାଷର ସମ୍ଭାବନାକୁ ବିକଶିତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ସେବା ସଂକଳ୍ପ ଅଭିଯାନ ନେଇ ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ସମୀକ୍ଷା ବୈଠକ ମଧ୍ୟ ଆୟୋଜିତ ହୋଇଛି। ଦଳୀୟ ନେତାମାନେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ଦଳୀୟ ସଂଗଠନ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଏହା ପୂର୍ବରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ବିଭିନ୍ନ ବିକାଶମୂଳକ ଯୋଜନା ଉପରେ ଆଲୋଚନା ହୋଇଥିଲା। ପ୍ରଶାସନିକ ଦକ୍ଷତା ଓ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାକୁ ଜାତୀୟ ସ୍ତରରେ ସମ୍ମାନ ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 110ତମ ସ୍କଚ୍ ସମିଟ୍ରେ ପ୍ରଗତି ପଥେ ଯୁବ ମାଲକାନଗିରି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନକୁ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାଲକାନଗିରିରୁ 75 ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଯାତ୍ରୀମାନଙ୍କ ସହ 2 ଜଣ ସହଯୋଗୀ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି। ସରକାରଙ୍କ ପକ୍ଷରୁ ଯାତାୟାତ, ରହିବା, ଖାଦ୍ୟ ଓ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କି ଉତ୍ସବ ପାଳିତ ହୋଇଛି। କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସଚେତନତା ବୃଦ୍ଧି ଏହାର ଲକ୍ଷ୍ୟ ଥିଲା। ଏହି ଅବସରରେ ସୁଷମ ଖାଦ୍ୟର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥିରେ ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଚମ୍ପୁ ବାବୁ ହପନ ମେନୁ ଭାଇ ଗହଣା ଦୋକାନ, ମଙ୍ଗଳବାର ବେଲିଡିଏ ହାଟ, ବୁଧବାର ରଙ୍ଗାମାଟିଏ ହାଟ, ଆର୍ ରବିବାର ହିଲ କୁଲିଆନା ହାଟରେ ପୁରୁପ ସାତ ସାମାନ ଗାତେ ଦୁରୁବ କାନା ହାଟ ଦିଏ ଛଡ଼ା ଗାତେ ଯତ ଦିନ କୁଚେ ବସ୍ ଷ୍ଟାଣ୍ଡ ସୁରେ ଦୋକାନ ଖୁଲେ ତାହେନ କାନା। ଆର୍ ଗହଣା ଦ ଆକୋ ଗେକୋ ବେନାଏ
4: ଆର୍ ଗ୍ୟାରେଣ୍ଟି ଦ ମେନା ଆସେ ବାଙ୍ଗା
3: ପୁରା ପୁରି ଗ୍ୟାରେଣ୍ଟି। ନଣ୍ଡୁ ଭାଇ ଗହଣା ଦୋକାନ କୁଚେ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459। ଚାଲ ଆଲାଙ୍ଗ ସେ ଗୋ
4: ଚଲୋ ଲାଙ୍ଗ ତମେ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଏବେ ତ ସମୟ ପରିବର୍ତ୍ତନ ହେଲାଣି, ଦେଖୁଛ ଏଇ ଯୋଉ ବର୍ଷା କିଛି ଦିନ ଧରିକି ରହିଥିଲା, ଆମେ ଅସ୍ତବ୍ୟସ୍ତ ହେଇଯାଉଥିଲେ। ଏ ବର୍ଷ କି ବର୍ଷା ଆଉ ଗୁଡ଼ାଏ ଦିନ ଧରିକି ବର୍ଷା ହେଲା, ଆଉ ବର୍ଷାର ପରିଣାମ ସ୍ୱରୂପ ଯାହା ସବୁ ହବା କଥା ସେ ସବୁ ସରିଗଲାଣି। ବର୍ତ୍ତମାନ କଥା ହଉଛି
0: ପୂର୍ଣ୍ଣିମା ପରଠୁ ବର୍ଷା ଲାଗି ରହିଲା, ଏବେ ଯାହା ଛାଡିଛି, କିନ୍ତୁ ଫେର କୁହା ହଉଛି ଯେ ଲଘୁଚାପ ଫେର ସୃଷ୍ଟି ହବାର ସମ୍ଭାବନା ଅଛି, ଆଉ ପୁଣି ବି ବର୍ଷା ହେଇପାରେ, ଅର୍ଥାତ୍ ପୂଜା ବେଳେ ବି ଏଥର ବର୍ଷା ହବାର ସମ୍ଭାବନା ରହିଛି।
1: ହଁ, ମଝିରେ ମଝିରେ ସେମିତି ହୁଏ, ଆଉ ଅତୀତରେ ବି ବାତ୍ୟା ଭଳିଆ ସିଚୁଏସନ୍ ହେଇଛି ଏଇ ଦୁର୍ଗା ପୂଜା ସମୟରେ।
0: 1999 ମସିହାରେ ହେଇଥିଲା, ଫାଇଲିନ 2013 ମସିହାରେ ହେଇଥିଲା, ଗୋଟେ କିଛି କହି ହବନି କେତେବେଳେ କଣ ପାଗ ପରିବର୍ତ୍ତନ ହବ। ବର୍ତ୍ତମାନ ସୁଦ୍ଧା ଦେଖ ଗରମଟା ବି କମୁନି, ଅବଶ୍ୟ ଧାନ ଆମର ଚାଷୀ ଭାଇମାନଙ୍କର ଏ ବର୍ଷ ଭଲ ହେଇଛି, ଯୋଉଠି ଯେମିତି ପ୍ରାୟ କହିବାକୁ ଗଲେ ବହୁତ ବଢିଆ ହେଇଛି ଧାନ। ତାପରେ ଥଡ଼ ଲଗାଇବା ସମୟ ଆସୁଛି, ତାପରେ ପୁଣି ବର୍ଷା ଯଦି ମଝିରେ ହବ ଟିକେ ଦରକାର ବି ଅଳ୍ପ, ଯୋଉ ଗୁଡାକ ଉଚ୍ଚା ଜମି ସେଗୁଡାକରେ ପାଣି ପ୍ରାୟ ଶୁଖିଯାଇଛି, କେବଳ ଶୂଳ ଜମି ଅର୍ଥାତ୍ ଗହିରିଆ ଜମି ଯେଉଁଗୁଡା ସେଗୁଡାକରେ ଟିକେ ଟିକେ ପାଣି ଅଛି। ତେଣୁ ଚାଷୀ ଭାଇମାନେ ଯିଏ ଯେମିତି ପାଣିଟାକୁ ବର୍ତ୍ତମାନ ସଂଗ୍ରହ କରିକି ରଖୁଛନ୍ତି ବିଲରେ, ଆଉ ଯେମିତି ପାଣି ତଳକୁ ଗଡିଯାଉ ସେଥିପାଇଁ ମଧ୍ୟ ନଜର ଦଉଛନ୍ତି।
1: ଖରା ହେଲା ମାନେ ପାଣି ଶୁଖିଯାଉଛି, ଯୋଉ ଅବସ୍ଥା ଥିଲା ଯେ ପୁରା ବିଲ ବାଡ଼ି ଭରପୁର ହେଇଥିଲା, କେତେ ଦିନ ହେଲା ଦେଖ ବର୍ଷା ଛାଡ଼ିଲା, ଅନେକ ଜାଗାରେ ପାଣି ଶୁଖି ଯାଇଛି, ଯାହାର ପାଣି ନାହିଁ ସେ ଉପର ବିଲରୁ କାଟିକି ପାଣି ନେଇଯାଉଛି, ଏଇ ପ୍ରକାର ସମସ୍ୟା ହଉଛି। ତାପରେ ଆଉ ଗୋଟେ କଥା ବି ଦେଖ, ଏଇ ଯୋଉ ଅକ୍ଟୋବର ମାସ ମାନେ ଆରମ୍ଭ ହେଇଗଲାଣି, ଯେହେତୁ ଏଇନା ଶୀତ ଦିନିଆ ପନିପରିବା ପାଇଁ ଉତ୍କୃଷ୍ଟ ସମୟ, ଆମେ ସବୁ ଫସଲ ପ୍ରସ୍ତୁତି କରିବା। ଆଉ ବାହାରୁ ଅବଶ୍ୟ ଏବେ ସେ ବନ୍ଧାକୋବି ଫୁଲକୋବି ବାହାରୁ ଆସିଲାଣି, କିନ୍ତୁ ଆମ ଅଞ୍ଚଳରେ ବର୍ତ୍ତମାନ ଲଗାଲଗିର ସମୟ ପ୍ରସ୍ତୁତ କରିକି କେମିତି ଆମେ ଫୁଲକୋବି ବନ୍ଧାକୋବି ବାଇଗଣ ବିଲାତି ଶୀତ ଦିନିଆ ଫସଲ ଯାହା ସବୁ ଅଛି ତାକୁ ଆମେ ଜୋରସୋରରେ କେମିତି ଆରମ୍ଭ କରିବା, ସେଇପାଇଁ ସମସ୍ତେ ଟିକେ ଲାଗିଛନ୍ତି।
0: ହଁ, ଚାଷୀ ଭାଇମାନେ ରବି ଋତୁର ଚାଷ ପାଇଁ ବି କିଏ କେମିତି ଆଗଭର ଅଛନ୍ତି, ଆଉ ଯୋଉଠି ଯେମିତି ସୁବିଧା ରହିଛି ବିଶେଷ କରି ପାଳ ଅଞ୍ଚଳରେ ବା ବାଡ଼ି ଯୋଉ କଳା ବାଡ଼ି କୁହନ୍ତି ସେଥିରେ କିପରି ଭାବରେ କରିପାରିବେ ସେଟା ପାଇଁ ବି ନଜର ଦଉଛନ୍ତି, ଏବଂ ବିଭିନ୍ନ ପ୍ରକାରର ଯୋଉ ବିହନ ବିଭିନ୍ନ କିସମର ବିହନ ବି ବର୍ତ୍ତମାନ ଚାଷୀ ଭାଇମାନେ ସଂଗ୍ରହ କରୁଛନ୍ତି, କିପରି ଭାବରେ ବିଭିନ୍ନ ରକମ ପନିପରିବା କରିବେ, ତାପରେ ପିଆଜ ରସୁଣ ଅଦା ହଳଦୀ ଏଗୁଡ଼ିକ କରିବେ, ପୁଣି ଡାଲି ଜାତୀୟ ଫସଲ ବି ଅନେକ ସମୟରେ ଆମ ଚାଷୀ ଭାଇମାନେ ଯେତେବେଳେ ଜମିର ବତର ଥାଏ ସେତେବେଳେ ବି ଡାଲି ଜାତୀୟ ଫସଲ ଅନେକ ସମୟରେ କରନ୍ତି, ଆଉ ସେଇଟା ଭଲ ବି ହୁଏ। ଆଉ ତେଣୁ ରବିରେ ଯେତେ ପ୍ରକାରର ଚାଷ ହେଇପାରିବ ପ୍ରାୟ ସମ୍ଭାବନା ରହିଛି ଏ ବର୍ଷ ବି ଚାଷୀ ଭାଇମାନେ କରିବେ। ଏବଂ ପନିପରିବା ଯେଉଁଟା ତୁମେ କହିଲ ଯେ ଟିକେ ଏଥର କହିବାକୁ ଗଲେ ପଛେଇ ଯାଇଛେ, ଏଇଥିପାଇଁ ଯେ ପାଣି ସବୁବେଳେ ରହିଲା ନା, ତେଣୁ ପ୍ରାୟ ବାଡ଼ିଗୁଡ଼ାକରେ ସବୁ ବତର ରହିଛି ଅଧିକରୁ ଅଧିକ, ଏବଂ ପିଆଜ ରସୁଣ ଅଦା ଏଇଗୁଡ଼ାକ ଟିକେ ମାଟିଟା ଯେତିକି ପାଗ ରହିବା କଥା ସେଇ ପାଗଟାକୁ ଦେଖିକି ଯେଉଁମାନେ ଯାହା କରିବା କଥା କରିବେ, ନହେଲେ ଏଇ ଯେଉଁ ଧାନ ଉଠି ସାରିଲା ପରେ ମଧ୍ୟ ଅନେକ ସମୟରେ ଚାଷୀ ଭାଇମାନେ କରନ୍ତି, ଯେଉଁଟାକି ଟିକେ ଆମର ଡେରିରେ ବାହାରେ। ଆଉ ଯଦିଓ ଚାଷୀ ଭାଇମାନେ ସବୁବେଳେ ଆଶା ରଖୁଛନ୍ତି ଯେ ଶୀଘ୍ର ବାହାରିଲେ ଶୀଘ୍ର ବିକ୍ରି ହବ ଏବଂ ମାର୍କେଟରେ ଚାହିଦା ବି ଅଧିକା ହୁଏ, ଯେମିତି ବାହାରୁ ଏଇ ଯେଉଁ ତୁମେ କହିଲ କୋବି ବିଭିନ୍ନ ପ୍ରକାର ଆସୁଛି, ଆଉ ଅନ୍ୟାନ୍ୟ ପନିପରିବା ବି ବାହାରୁ ଆସୁଛି, କେବଳ ସେମାନେ ଆଗରୁ କରିପାରୁଛନ୍ତି ବୋଲି ସେମାନେ ପଠେଇ ପାରୁଛନ୍ତି, ସେମିତି ଆମ ଚାଷୀ ଭାଇମାନେ ଯିଏ ଯେମିତି ଆଗରେ କରିବା କଥା ଆଉ ସେମାନେ ସୁବିଧା ଦେଖିକି ଯିଏ ଯେମିତି କରୁଛନ୍ତି, ବିଶେଷ କରି ଡାହି ଅଞ୍ଚଳରେ ଯେଉଁଗୁଡ଼ାକ ହେବା କଥା ସେଗୁଡ଼ାକ ତ କମସେ କମ୍ ଚାଷୀ ଭାଇମାନେ କରିପାରିବେ, ଏବଂ ବିଭିନ୍ନ ପ୍ରକାରର ଯେଉଁ ଡାଲି ଜାତୀୟ ଫସଲ ହେଲା କି ପନିପରିବା ହେଲା, ଆଉ ତୈଳବୀଜ ଫସଲ ହିସାବରେ ସୋରିଷ ହେରିକା ବି ଆମର ଚାଷୀ ଭାଇମାନେ କରନ୍ତି, ସୂର୍ଯ୍ୟମୁଖୀ ଚାଷ ବି ଅନେକ ଗୁଡ଼ାକ ବ୍ଲକରେ ଆମର ସାରସ୍କଣା ବ୍ଲକରେ ହଉ କି ବାଙ୍ଗରିପୁଷି ବ୍ଲକରେ ହଉ ସୂର୍ଯ୍ୟମୁଖୀ ଚାଷ ବି ଆମର ଚାଷୀ ଭାଇମାନେ କରୁଛନ୍ତି। କିଏ କେମିତି ଆମର ଏଇ ଯେଉଁ

0: ଚିନିଆଳୁ ଚାଷ ବି ଆମର ଚାଷୀ ମାନେ କରନ୍ତି ପ୍ରାୟ ସେଇ ସାରସକଣା ବାଙ୍ଗରିପୁଷି ବ୍ଲକରେ, ଏପଟେ ଖୁଣ୍ଟା ଆଡ଼େ ବି କିଛି ହୁଏ, ବଡ଼ସାହି ବ୍ଲକରେ ବି ଅନେକ ଚାଷୀ ଭାଇ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ତେବେ 26ଟା ଯାକ ବ୍ଲକରେ ଯେହେତୁ ଆମର ପାଣିର ସୁବିଧା ରହିଛି, ତେଣୁ ବିଭିନ୍ନ ପ୍ରକାରର ଚାଷ କରିପାରିବେ ରବି ଋତୁରେ। ତା ବାଦ ବି ଖରାଟିଆ ଚାଷ ବି ଯେଉଁମାନେ ଚାଷୀ ଭାଇ ମାନେ କରିବା ପାଇଁ ଚାହାନ୍ତି ସେମାନେ ମଧ୍ୟ ବି ପ୍ରସ୍ତୁତ ହେବା ଦରକାର। କାରଣ ଏବେରୁ ଯଦି ମାନସିକ ସ୍ତରରେ ସେମାନେ ପ୍ରସ୍ତୁତ ହେଇକି ରହନ୍ତି, ଆଉ ଲେମ୍ପରେ ତ ବିକ୍ରି ବଟା ଆମ ଚାଷୀ ଭାଇମାନେ କହୁଛନ୍ତି ଭଲ ସୁବିଧା ରହିଛି, ଭଲ ରେଟ୍ରେ ବିକ୍ରି ହେଉଛି, କୋଉଠି ଟିକେ କାଟ ଛାଟ ଅଛି ଯଦି ଅପରିଷ୍କାର ଥାଏ, ନହେଲେ ପ୍ରାୟ କହିବାକୁ ଗଲେ ସବୁ ଚାଷୀ ଭାଇମାନେ ପ୍ରାୟ ଲେମ୍ପରେ ନେଇକି ବିକ୍ରି କରୁଛନ୍ତି ସରକାରଙ୍କ ମାଧ୍ୟମରେ। ତେଣୁ ଖରାଟିଆ ଧାନ କଲେ ବି ମଧ୍ୟ ବହୁତ ବଢ଼ିଆ କଥା, ଆମ ଚାଷୀ ଭାଇମାନେ କରି ବି ପାରୁଛନ୍ତି। ଏବଂ ପ୍ରାୟ ଏବେ ଗୋଟେ ପରିବର୍ତ୍ତନ ହେଇଛି ଏଇଆ ଯେ ଆଉ ବିଶେଷ କରି ଆମର ରାସାୟନିକ ସାର ରାସାୟନିକ ଔଷଧକୁ ବ୍ୟବହାରକୁ ଟିକେ କମେଇବାକୁ ହବ, ଆଉ କମେଇଲେଣି ମଧ୍ୟ ଚାଷୀ ଭାଇମାନେ ନିଜ ଉପଲବ୍ଧି କଲେଣି କି ରାସାୟନିକ ସାର ବା ଔଷଧ ଦେବା ଦ୍ୱାରା କ'ଣ କ୍ଷତି ଘଟୁଛି, ଯାହା ଆମେ ଅମଳ କରୁଛୁ ସେଥିରେ କେଉଁ କେଉଁ କେଉଁ ପରିଣାମ ସବୁ ଆମକୁ ଭୋଗିବାକୁ ପଡ଼ୁଛି। ଯେମିତି ଦେଖ ଓଡ଼ିଶାରେ ଆମର ବରଗଡ଼ ଅଞ୍ଚଳଟା ଚାଷରେ କହିବାକୁ ଗଲେ ଆଗୁଆ ଥିଲା, କିନ୍ତୁ ଦେଖିଲା ବେଳକୁ ପରିସଂଖ୍ୟାନରୁ ଜଣାପଡ଼ୁଛି ସେଠି କର୍କଟ ରୋଗୀଙ୍କର ସଂଖ୍ୟା ମଧ୍ୟ ଅଧିକ ହେଲାଣି, ଯାହାଫଳରେ ଆମର ସରକାରୀ ସ୍ତରରେ ସେଠି ଗୋଟେ କର୍କଟ ରୋଗ ଚିକିତ୍ସାଳୟ ମଧ୍ୟ ହେଉଛି କର୍କଟ ରୋଗୀଙ୍କ ପାଇଁ। ଠିକ୍ ସେମିତି ପଞ୍ଜାବରେ ମଧ୍ୟ ସେଇଆ। ତେଣୁ ଚାଷୀ ଭାଇମାନେ ବିଭିନ୍ନ ପ୍ରକାର ଯେଉଁ ଅର୍ଗାନିକ ସାର ବର୍ତ୍ତମାନ ମିଳିଲାଣି, ଅର୍ଗାନିକ ଔଷଧ, ଅର୍ଗାନିକ ସାର, ଅର୍ଗାନିକ ଇନସେକ୍ଟିସାଇଡ୍, ପେଷ୍ଟିସାଇଡ୍ ଆଉ ଫୁଙ୍ଗିସାଇଡ୍ ଏଗୁଡ଼ା ମଧ୍ୟ ଦେଉଛନ୍ତି, ଆଉ ବିଭିନ୍ନ ପ୍ରକାରର ଫୁଡ୍ ସପ୍ଲିମେଣ୍ଟ ମଧ୍ୟ ଯାହା ଯାହା ଦରକାର ଯେଉଁ ଫସଲରେ, ସେଟା ପାଇଁ ମଧ୍ୟ ଚାଷୀ ଭାଇମାନେ ପ୍ରାୟ ଆଗଭର ହେଲେଣି। ଯେଉଁମାନେ ଜାଣୁଛନ୍ତି ଯେ କ'ଣ କ'ଣ ଲାଭ ରହିଛି ସେମାନେ ପ୍ରାୟ ଆଗୁଆ ରହୁଛନ୍ତି, ଆଉ ଯେଉଁମାନେ ଟିକେ ଜାଣିପାରୁନାହାନ୍ତି ତାଙ୍କ ସହିତ ବି ପ୍ରାୟ ଆମର ଯେଉଁ କୃଷିକର୍ମୀମାନେ ଅଛନ୍ତି ବା କୃଷି ଅଧିକାରୀମାନେ ଅଛନ୍ତି ସେମାନେ ପହଞ୍ଚିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ଏବଂ ତାର ଯେଉଁ ରହିଛି ଯେଉଁଟା ଭଲ ଗୁଣ ଯେଉଁଗା ସେଇ ବିଷୟରେ ମଧ୍ୟ ଆଲୋଚନା ହେଉଛି, କେତେବେଳେ କେମିତି ବିଭିନ୍ନ କମ୍ପାନୀ ତରଫରୁ ମଧ୍ୟ ଡେମୋ ଦେଖା ହେଉଛି ଏବଂ ସେଟା ବି ଚାଷୀ ଭାଇମାନେ ତାର ବି ସୁଯୋଗ ନେଉଛନ୍ତି କିଏ କେମିତି। ତେବେ ଯେ ବଡ଼ ବଡ଼ ଫାର୍ମ ଯେଉଁମାନେ କରୁଛନ୍ତି ତାଙ୍କ କଥା ତ ଅଲଗା, ସେମାନେ ବେଶ ଆଗୁଆ ମଧ୍ୟ ଅଛନ୍ତି ଏବଂ ସବୁ ପ୍ରକାରର ଇନଫର୍ମେସନ୍ ତାଙ୍କ ପାଖରେ ଅଛି। ବାକି ରହିଲା ଯେଉଁମାନେ ରହିଯାଉଛନ୍ତି ସେମାନେ ମଧ୍ୟ ଆମର କୃଷି ଅଧିକାରୀମାନଙ୍କୁ ହେଉ, କର୍ମୀମାନଙ୍କୁ ହେଉ, ବା ବିଭିନ୍ନ ଯେଉଁ ରହିଛି ସେଲ୍ ସେଣ୍ଟର ରହିଛି, କେଉଁଠି କେମିତି ଆମର ଅଫିସରମାନେ ବସୁଛନ୍ତି ବିଭିନ୍ନ ବ୍ଲକରେ ଆମେ ଦେଖୁଛୁ, ଗୋଟେ ଗୋଟେ ଅସୁବିଧା ଦେବା ପାଇଁ ମଧ୍ୟ ଗୋଟେ ଗୋଟେ ଜାଗାରେ ପ୍ରାୟ ହେଇଛି ଚାଷୀ ଭାଇମାନଙ୍କ ପାଇଁ, ତେଣୁ ତାର ବି ସୁଯୋଗ ନେବେ। ଏମିତି ଦେଖିବାକୁ ଗଲେ ତ ଆମର ଚାଷ ଆଗ ଅପେକ୍ଷା କହିବାକୁ ଗଲେ ବଢ଼ିଛି, କମିଛି ବୋଲି କହିହେବନି। ଆଉ ଯେଉଁ ଭେରାଇଟି ବିଭିନ୍ନତା ଯେଉଁ ରହିଛି ଚାଷର, ବିଭିନ୍ନ ପ୍ରକାର ନୂଆ ନୂଆ ଚାଷ ମଧ୍ୟ ଚାଷୀ ଭାଇମାନେ ଆପଣେଇଲେଣି। ଆଉ ଆମେ ସବୁବେଳେ କହୁ ଯେ ଆମେ ଘର ବାଡ଼ିଟା ବିଲକୁଲ ବିଭିନ୍ନ ପ୍ରକାରର ଫଳ ଗଛ ମଧ୍ୟ ଆମେ ଲଗେଇ ପାରିବା, କାରଣ ଆମେ ପରିବେଶ କଥା ମଧ୍ୟ ଅନେକ ସମୟରେ ଆମେ କଥାବାର୍ତ୍ତା ହେଉ, ଆମ ଆଲୋଚନା ପରିସରକୁ ଆଣୁ। ତେଣୁ ଆମେ ଯଦି ବିଭିନ୍ନ ପ୍ରକାର ଫଳ ଗଛ ବି ଲଗେଇବା ତାହେଲେ ଯେଉଁଠି ରହିଛି ଫାଙ୍କା, ଯେମିତି ଆମର ଚାଷୀ ଭାଇମାନଙ୍କର ପ୍ରାୟ କହିବାକୁ ଗଲେ ଜଣେ ଜଣଙ୍କର ଗଡ଼ିଆ ଥାଏ, ଗଡ଼ିଆ ଆଡ଼ିରେ ମଧ୍ୟ ଆମେ ଗଛ ଲଗେଇ ପାରିବା, ଆଉ ବିଭିନ୍ନ ପ୍ରକାର ଫଳ ଗଛ ସେ ଆମ୍ବ ହେଉ, ପଣସ ହେଉ ବା କୁଳି ହେଉ, ବିଭିନ୍ନ ପ୍ରକାରର ପେଡ଼ା ହେଉ, ଏସବୁ ମଧ୍ୟ ଚାଷ ଆମର ଚାଷୀ ଭାଇମାନେ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାରେ। ଆଉ ଯେଉଁଠି ଯେମିତି ବିଭିନ୍ନ ସୁବିଧା ସୁଯୋଗ ରହିଛି ସେଟା ବି ଟିକେ ଆଗଭର ଟିକେ ହେବା କଥା, ଯାହା ସୁବିଧା ସୁଯୋଗ ସରକାରଙ୍କ ତରଫରୁ ମିଳୁଛି ତା ମଧ୍ୟ ନେଇପାରିବେ ଏବଂ ସୁବିଧା ମଧ୍ୟ ରହିଛି ସେଟା ବି କଥା ଟିକେ ଚିନ୍ତା କରିବା କଥା।
1: ହଁ ହଁ, ଦେଖ ଆମର ଯେଉଁ ଆମେ ଆଜି କହୁଛେ ସମନ୍ୱିତ କୃଷି, ଅର୍ଥାତ ଆମେ ସବୁ ପ୍ରକାରର ଜିନିଷକୁ ଇନକ୍ଲୁଡ କରିବା, ମାନେ ଗୋପାଳନ କରିବା, ମାଛ ଚାଷ କରିବା, ଉଦ୍ୟାନ କୃଷି କରିବା, ଆମର ପାରମ୍ପରିକ ଚାଷ ଧାନ ବା ଅନ୍ୟାନ୍ୟ କରିବା, ପନିପରିବା କରିବା, ଏସବୁକୁ କହୁଛନ୍ତି ସମନ୍ୱିତ କୃଷି। କିନ୍ତୁ ଆମର ସେଇ ପ୍ରଣାଳୀଟା ବହୁତ ପୁରୁଣା, ଆମେ ତାକୁ ନୂଆ ନାମକରଣ କରିକି ନୂଆ ଯୋଜନା ଅନ୍ତର୍ଭୁକ୍ତ କରୁଛୁ, ନୂଆ ବଜେଟ୍ କହୁଛୁ, ନୂଆ ନୂଆ ଭାବରେ ଆମେ ଚିନ୍ତା କରୁଛୁ ହେଲା। ତା ସାଙ୍ଗରେ ଆମର ପ୍ରାୟ ଘରମାନଙ୍କରେ କୁକୁଡ଼ା, ଛେଳି, ତାପରେ ଗାଈ ଏସବୁ ରହିଥିଲା। ଆଜିକାଲି ଟିକେ ଅସୁବିଧା ହେଉଛି, ଗାଈ ଚରେଇବ କିଏ ଲୋକ ନାହିଁ, ହଳର ଡିମାଣ୍ଡ ନାହିଁ, ଆଜିକାଲି ଟ୍ରାକ୍ଟର ପାୱାର ଟିଲର ଇତ୍ୟାଦି ହେଲାଣି, ତେଣୁ ହଳିଆ କାହିଁକି ପୋଷିବା, ବର୍ଷ ଧରି ରଖିବା, ତାପରେ ଆଜିକାଲି ସେ ଗାଈ ବା ଗୋରୁକୁ ବିକ୍ରି କରିବା ଗୋଟେ ସମସ୍ୟା, ଏଇ ଯୋଉ ସିଚୁଏସନ୍ ଯାହା ହେଇଛି, ତେଣୁ ତାକୁ ନେଇକି ଯେଉଁମାନେ ଆଜିକାଲି କହୁଛନ୍ତି ଯାହାର ଟିକେ ପଇସା ପତ୍ର ହେଇଛି ସେମାନେ ତାକୁ ଗୋଟେ ଭଲ ଶବ୍ଦ କହୁଛନ୍ତି ଫାର୍ମ ହାଉସ୍। ଗୋଟେ ଫାର୍ମ ହାଉସ୍ ମୁଁ ଗୋଟେ କରୁଛି ହେଲା, କୋଉଠି ନା ସହରରୁ 10 କିଲୋମିଟର ଦୂରରେ, କାହିଁକିନା ସହର ପାଖରେ ତ ବଜାର ପାଖରେ ଆଉ ଜାଗା ନାହିଁ, ତେଣୁ ଟିକେ ଟିକେ ଆଖପାଖ ହେଇଥିଲେ ଯେମିତି ବଜାରକୁ ସୁବିଧା, ଆଉ ଯିବା ଆସିବା ସୁବିଧା, ତଦାରଖ କରିବା ସୁବିଧା, ସେଠି ବରଂ ଦୁଇ ପାଞ୍ଚ ଜଣଙ୍କୁ

0: ତଦାରଖରେ ରଖିକି ଆମେ ଇନଭେଷ୍ଟ
1: କରିବା ମଧ୍ୟ ହଉଛନ୍ତି। ଗୋପାଳନ କଥା କହୁଛ, ଗୋପାଳନ ହେଲା, ଛେଳି ପାଳନ ହେଲା, ପ୍ରାୟ ବହୁତ ଗୁଡ଼ା ଫାର୍ମ ହାଉସ୍ ପ୍ରାୟ ସଫଳତାର ସହ ଚଲେଇଛନ୍ତି। ଏବଂ ଆମର ସବୁଠୁ ବଡ଼ କଥା ହେଲା, ଆମେ ଗୋ ସମ୍ପଦ ସିନା କମେଇ ଦେଲୁ, କିନ୍ତୁ କମେଇବା ଦ୍ୱାରା ଆମର ଅସୁବିଧା ହେଉଛି ଏଇଆ, ଆମେ ଯାହା ବି ସାର ପ୍ରୟୋଗ କରୁନା କାହିଁକି, ଗୋବର ଖତର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି। ଇଭିନ୍ ଏଇ ଯେଉଁ ଛେଳି ପାଳନ ଯେଉଁମାନେ କରୁଛନ୍ତି, ଛେଳି ନାଣ୍ଡିଟାକୁ ବି ବହୁତ ମାନେ କ'ଣ ବହୁତ ଭଲ ଖତ ହିସାବରେ ତାକୁ ଧରାଯାଏ। ତେଣୁ ଗୋ ସମ୍ପଦ ସାଙ୍ଗରେ ଆମେ ଛେଳି ପାଳନ ବି କରିପାରିବା, ମେଣ୍ଢା ବି ପାଳନ କରିପାରିବା, ସେଗୁଡ଼ାକ ହେବା ସହିତ ଗଡ଼ିଆରେ ମାଛ ବି ଚାଷ କରିପାରିବା। ତା ବାଦ ତୁମେ ଯେମିତି କହିଲ କୁକୁଡ଼ା ବିଭିନ୍ନ ପ୍ରକାର, ଆଜିକାଲି କୁକୁଡ଼ାରେ ବି ବହୁତ ଭଲ ରେଟ୍ରେ ବିକ୍ରି ହେଉଛି ହାଟ ବଜାରରେ, ତାର ଚାହିଦା ମଧ୍ୟ ରହିଛି। ବାକି ରହିଲା ଖାଲି ଠିକ୍ ସମୟରେ ତାକୁ ଟିକେ ଟୀକାକରଣ କରିବା, ଆଉ ଯେମିତି ରୋଗ ନ ଲାଗିବା ଆଗରୁ ତାକୁ ଟିକେ ଯାହା ଦରକାର ଆମର ପ୍ରାଣୀ ଚିକିତ୍ସକଙ୍କ ପାଖରୁ ମସୁଧା ନେଇକି ଆମେ ସେଟା ମଧ୍ୟ ଟିକେ ଚିକିତ୍ସା କରିଦେଲେ ପ୍ରାୟ କୁକୁଡ଼ା ବି ଠିକ୍ ରହିବେ, ସଂଖ୍ୟାର ବି ବଢ଼ିବ, ଏବଂ ତା ସହିତ ଆମେ ଅଣ୍ଡା ବି ଖାଇପାରିଲୁ ଏବଂ ହାଟ ବଜାରକୁ ଅଣ୍ଡା ବି ବିକ୍ରି କରିପାରିଲୁ। ଦେଶୀ ଅଣ୍ଡାର ରେଟ୍ ବି ହାଟ ବଜାରରେ ବହୁତ, କାରଣ ଆମେ ଯେଉଁ ଫାର୍ମ ଯେଉଁ ଅଣ୍ଡା ଖାଉଛୁ ତାର ଆଉ ଦେଶୀ ଅଣ୍ଡା ଯେଉଁଟା କୁକୁଡ଼ା ଦେଇଥିବା ଅଣ୍ଡା ତା ଭିତରେ ବହୁତ ତଫାତ ରହିଛି। ବିଶେଷ କରି ଆମେ ପ୍ରୋଟିନ୍ ପାଇଁ ଯାହା ସବୁ ଖାଉଛୁ ସେଥିରେ ଅଣ୍ଡାଟା ନିଶ୍ଚିତ ଭାବରେ ରହିବା ଦରକାର। ତେଣୁ ଏପଟେ ଗୋବର ଖତ ପାଇଲୁ ଗୋ ସମ୍ପଦ ପାଖରୁ, ଆଉ ଏପଟେ ଛେଳି ପାଳନ ବା ମେଣ୍ଢା ପାଳନ ସେଥିରେ ବି ତାଙ୍କର ଯାହା ଆବଶ୍ୟକତା ରହିଲା ନିଜର ଗୁଜୁରାଣ ମେଣ୍ଟିଲା, ତା ସହିତ ହାଟ ବଜାରରେ ବିକିକି ଦୁଇ ପଇସା ରୋଜଗାର ବି କଲେ। ତେଣୁ ସେଇ ଯେଉଁ ସମନ୍ୱିତ କୃଷି କଥା କହୁଛ, ବହୁତ ଆଗରୁ ଯେତେ ଛୋଟ ଚାଷୀ ଭାଇ ହେଲେ ମଧ୍ୟ ସେମାନେ ସବୁ ରକମ ଜିନିଷ କରୁଥିଲେ, ଯାହାଫଳରେ ଅଭାବଟା ଏତେ ଜଣା ପଡ଼ୁନଥିଲା। ଆମେ ତ ବର୍ତ୍ତମାନ ଜାଣିଲୁଣି ଆବଶ୍ୟକତା ଅଧିକା, ଏପଟେ ଦରଦାମ ମଧ୍ୟ ସବୁ ଜିନିଷର ଅଧିକା, ତେଣୁ ଆମେ ଅଧିକରୁ ଅଧିକ ମାନେ କ'ଣ ପୁଞ୍ଜି ଖଟେଇକି ବା ମନ ଟିକେ ଲଗେଇକି ଯଦି ସବୁ ରକମ କରିବା ତାହେଲେ ନିଶ୍ଚିତ ଭାବରେ ଆମକୁ ଅଭାବଟା ଜଣା ପଡ଼ିବନି, ଯେମିତି ହଉ ସଂସାରରେ ଦିନ କଟି ଚାଲିବ।
2: ହଁ, ଏ ତ ବର୍ତ୍ତମାନ ଆମର ଧାନର ପରିସ୍ଥିତି ଯାହା ପ୍ରାୟ ଭଲ ହେଇଛି ବୋଲିକରି ଆମର ଚାଷୀ ଭାଇମାନେ ସବୁ କହୁଛନ୍ତି। ଆ ପରେ ପରେ କିଭଳି ଭାବରେ ଆମେ ଶୀତ ଦିନ ପାଇଁ ଯେଉଁ ଚାଷ କରିବା, ବିଶେଷ କରି ପନିପରିବା, ତା ପାଇଁ ଆମେ ଏବେଠୁ ଯୋଜନା କରିବା, ତତ୍ପର ହେବା, କେଉଁଠି ଭଲ ବିହନ ପାଇବା ଏବଂ ଆମେ କେମିତି ଜୈବିକ ଚାଷ କରିପାରିବା ଏ ଦିଗରେ ମନ ଦେବା, ଯାହାଫଳରେ କି ଆମ ଚାଷଟା ଭଲ ହେବ, ନିଜେ ବି ଭଲ ଖାଇବା ଏବଂ ଅଧିକ ହେଲେ ତାକୁ ବିକ୍ରି ବଟା କରିକିରି ଦୁଇ ପଇସା ପାଇପାରିବା ଏବଂ ଅନ୍ୟକୁ ମଧ୍ୟ ଆମେ ଶ୍ରମ ଯୋଗାଇବା, ଯାହାଫଳରେ କି ତାଙ୍କର ବି ମାନେ ପରିବାର ଚଳିପାରିବ। ଏମିତି ଆସ ଜଣେ ସଫଳ ସମନ୍ୱିତ ଚାଷ କରିକିରି ବେଶ ଆଗୁଆ ହେଇପାରିଛନ୍ତି, ତାଙ୍କ ନାଁ ହଉଛି ପ୍ରୀତି ପଲ୍ଲବ ଜେନା, ତାଙ୍କ ମୁହଁରେ କଥା ଶୁଣିବା। ଆଉ
3: ହଉ ଆଜ୍ଞା ନମସ୍କାର, ମୋ ନାଁ ପ୍ରୀତି ପଲ୍ଲବ ଜେନା, ବାପାଙ୍କ ନାଁ ଭାସ୍କର ଚନ୍ଦ୍ର ଜେନା, ମାଙ୍କ ନାମ ଅନୁରାଧା ଜେନା, ଘର ହଉଛି ଶିବଜାମଣି ସାମାଖୋଟା ବ୍ଲକ, ଆଉ ଏଠି ମୁଁ ନିଜର ଜାଗାରେ ହଉଛି କୁକୁଡ଼ା ଫାର୍ମ, ମାଛ ଚାଷ, ଆଉ ଆପଣଙ୍କର ହଉଛି ପନିପରିବା, ଧାନ ଚାଷ, ଫଳ ଚାଷ ଏଇସବୁ ଇତ୍ୟାଦି ମୁଁ କରୁଛି।
4: ଆଚ୍ଛା, ଏଇସବୁ ଯେଉଁ କରୁଛନ୍ତି ଏକାଥରେ ବିଭିନ୍ନ ପ୍ରକାର ଚାଷ, ଏଇଟା କରିବା ପାଇଁ କାହିଁକି ଆପଣ ମନ ବଳେଇଲେ?
3: ଆଜ୍ଞା, ଯେତେବେଳେ ସମସ୍ତେ ତ ଚାକିରିଆ ସବୁ ଭାଇମାନେ ସବୁ ବାହାରକୁ ଗଲେ, ଆଉ ଏଇଠି ଚାଷ ଜମି ପଡ଼ି ରହିଲା, ଚାଷ ଜମି ପଡ଼ି ରହିଲେ ସବୁ ମାଡ଼ି ବସିଲେ ସେମାନେ, ତାପରେ ତାପରେ ଘର ବାପାଙ୍କ ମାଆଙ୍କ ସେବା କରିବା, ଏଇଠି ରହିକି ଚାକିରି କଲେ ତ ସେ ତ ବାପା ମାଆଙ୍କୁ ଛାଡ଼ି ଦେଇଗଲେ ନା, ତାପରେ ଆମେ ତାଙ୍କ ପାଖରେ ରହିକି ତାଙ୍କ ସେବା କରିବା ସହିତ ଆମେ ଧାନ ଚାଷ ନିଜର ରୋଜଗାର ମେଣ୍ଟେଇବା ପାଇଁ ଆମେ ସବୁ ରକମ ଚାଷ ନିଜେ କରି ଆସୁଛେ, ଆଉ ଅନ୍ୟମାନଙ୍କୁ ବି ସେଇ ଭାବରେ ସମସ୍ତଙ୍କୁ ଚାଷ ମାନେ ଲେବର ମାନଙ୍କୁ ନିଜର ସ୍ୱାବଲମ୍ବୀ କରିବା ପାଇଁ ଆମେ ଇଏ କରୁଛେ।
4: ତେବେ ଏଇ ଯୋଉ ମାଛ ଚାଷ କହିଲେ, ଏଇଟା କେତେ ଜାଗାରେ ମାଛ ଚାଷ କରୁଛନ୍ତି?
3: ଆଜ୍ଞା, ମାଛ 2 ଏକର ଜାଗାରେ ଅଛି ଟୋଟାଲ ଏରିଆ, ପାଣି ଏରିଆ, ଜଳ ଏରିଆ, ସେଇ ଭିତରେ ମାନେ 4ଟା ପୋଖରୀ, ଛୋଟ ଛୋଟ ପୋଖରୀ କରି ଯେମିତି ହାରଭେଷ୍ଟିଂ ମାଛ ଧରିବା ପାଇଁ ସହଜ ହବ ସେଥିରେ ଆମେ ଛୋଟ ଛୋଟ ପୋଖରୀ 4ଟା କରିଛୁ ସେ 2 ଏକର ଭିତରେ।
4: ଆଚ୍ଛା, କି କି ମାଛ ସବୁ ଛାଡ଼ିଛନ୍ତି?
3: ଆଜ୍ଞା, ରୋହି, ଭାକୁଡ଼, ମିର୍କାଳି, ଆଉ ଆପଣ ଚିଙ୍ଗୁଡ଼ି ବି ଛାଡ଼ୁଛେ, ଏଇ ସବୁ ମାଛ ଛାଡ଼ୁଛେ ଆଉ।
4: ଆଚ୍ଛା, ଜାଳ କୋଉଠୁ ସଂଗ୍ରହ କରିଥାନ୍ତି?
3: ଜାଳ ଆଜ୍ଞା ସାର୍, ଆମେ କିଛି ଚିଙ୍ଗୁଡ଼ି ଜାଳଟା ଆମେ ପଳପଳା ନଦୀରୁ ଦେଶୀ କଲେକ୍ସନ କରୁଛେ, ଯେଟା ହଉଛି ରଜନବର୍ଗୀ କୁହାଯାଏ, ବଡ଼ ଚିଙ୍ଗୁଡ଼ି ହୁଏ, ତାପରେ ଆମେ ଅସ୍ତପୁରାରୁ ଆଣୁଛେ, ଏଇଠି ଜଣେ ଆମର ମୋ ସାଙ୍ଗଟା ଏଇଠି ସେ ରାଧାନାଥ ସିଂ ରଙ୍ଗାମାଟିଆ ସିଏ ବି କରନ୍ତି, ତାଙ୍କ ପାଖରୁ ବି ଆଣୁ। ତାପରେ ଏବେ ଏଇ ବର୍ଷ ଆମେ ଖୁଣ୍ଟାରେ ନୂଆ ଜଣେ କରୁଛନ୍ତି, ତାଙ୍କ ପାଖରୁ ଏ ବର୍ଷ ତାଙ୍କ ପାଖରୁ ଆଣିଛେ ଜାଳ ଛାଡ଼ିଛେ।
4: ବିଶେଷ କରି କେଉଁ ମାଛଟା, ବିଶେଷ କରି କେଉଁ ମାଛଟା ଆପଣଙ୍କର ପୋଖରୀରେ ଭଲ ବଢେ?
3: ଆଜ୍ଞା, ସବୁଠାରୁ ବିଶେଷ କରି ତ ଭାକୁର ମାଛ ସବୁଠାରୁ ଶୀଘ୍ର ବଢେ।

0: ସବୁ କିଲେ କିଲେ 100-200 ଏମିତି ହେଇଯାଏ। ଆଉ ଆପଣଙ୍କର ହଉଛି ରୋହି ମାଛ 400-500 ଏଇଭଳିଆ ଅଛି, କିନ୍ତୁ ଭାକୁର ମାଛ ସବୁଠାରୁ ଭଲ ପଡ଼େ।
1: ତେବେ ଏଇ ଯୋଉ ଚିଙ୍ଗୁଡ଼ି ମାଛ କହିଲେ, ଚିଙ୍ଗୁଡ଼ି ମାଛଟା କେତେ ଦିନରେ ତାକୁ ମାନେ ଆପଣ ବିକ୍ରି କରନ୍ତି?
0: ଆଜ୍ଞା, ଆମେ ତ ଏଇ ସେପ୍ଟେମ୍ବର ଅକ୍ଟୋବର ମାଛ ଜାଳ ଛାଡ଼ୁଛେ, ପାଣି ହେଲା ପରେ ତାର ଜାଳ ସେମାନେ ଛାଡ଼ିଲେ ତାଙ୍କୁ ତ କଲେକ୍ସନ କରିକି ଆମେ ଛାଡ଼ୁଛେ। ଆମେ କିଛି କି ଆମେ ଆଉ ଦାନା ଏତେ ଦଉନି ଚିଙ୍ଗ ମାଛକୁ, ଆମେ ନ୍ୟାଚୁରାଲ ଉପାୟରେ ତାକୁ ଖାଦ୍ୟ ଦଉଛେ, ପିଡ଼ିଆ ପିଡ଼ିଆ ଏଇଗୁଡ଼ା ଦେଇକି। ଆଉ ବର୍ଷକୁ ଆମେ ଏକାଥର ବାହାର କରୁଛେ ସେ 100 ଗ୍ରାମ 150 ଗ୍ରାମ କିଏ 200-250 ବି ହେଇଯାଉଛି ବଡ଼ ସାଇଜର, ଆମେ ସେଇ ସାଇଜର ବାହାର କରୁଛେ। ଆଉ ମାଛ ବାହାରିଲା ମାନେ ଯେଉଁଟା ମାଛ ଧରିକି ଆସିକି ସେମାନେ ନିଜେ ଧରିକି ଆମକୁ 400 ଟଙ୍କା କେଜିରେ ଦେଇଯାଆନ୍ତି ମାଛ ଏଇ ହିଡ଼ ଉପରେ।
1: ସେମାନେ ଚିଙ୍ଗୁଡ଼ି ମାଛଟା 400 ଟଙ୍କା କିଲୋରେ ଆପଣ ବିକ୍ରି କରନ୍ତି?
0: ଆଜ୍ଞା।
1: ମାନେ ତାଙ୍କର ଜାଲ ଯେଉଁମାନେ ଯେଉଁ ବ୍ୟବସାୟୀମାନେ ଆପଣଙ୍କଠୁ ଚିଙ୍ଗୁଡ଼ି ନିଅନ୍ତି ସେମାନେ ତାହେଲେ 400 ଟଙ୍କା ଲେଖା ଦିଅନ୍ତି?
0: ହଁ, ସେମାନେ ତାଙ୍କ ଜାଲ ସବୁ ନେଇକି ଆସନ୍ତି ଧରିକି ଏଇଠି ପୋଖରୀ ଇଡ଼ା ଉପରେ ଓଜନ କରିକି 400 ଟଙ୍କା କେଜିରେ ପଇସା ନଗଦା ଦେଇକି ନେଇକି ପଳାନ୍ତି।
1: ତଥାପି କେତେ ଗତ ବର୍ଷ କେତେ ଚିଙ୍ଗୁଡ଼ି ଆପଣ ପାଇଥିଲେ?
0: ଗତ ବର୍ଷ ଆଜ୍ଞା ମିନିମମ୍ ହଉଛୁ 20-25 କୁଇଣ୍ଟାଲ ଭାବେ କି ଛାଡ଼ୁଛେ। ତାପରେ ଯେତେ ଛୋଟ ରହିଯାଉଛୁ ପୁଣି ଏ ବର୍ଷ ସେଗୁଡ଼ା ବଡ଼ ହେଇଯିବେ ଫେର ବିକୁଛେ, ବଡ଼ ଗୁଡ଼ା ଧରି ଦିଆଯାଏ ଛୋଟ ଗୁଡ଼ା ଛାଡ଼ି ଦିଆଯାଏ।
1: ତ ବହୁତ ବଢ଼ିଆ। ତେବେ ଯେଉଁମାନେ ମାଛ ଆପଣଙ୍କୁ ଧରି ଦିଅନ୍ତି ସେମାନଙ୍କୁ ଆପଣ ଖବର ଦେଇଥାନ୍ତି ନା ସେମାନେ ଆପେ ଆସନ୍ତି?
0: ଆଜ୍ଞା, ସେ ଆମର ଖବର ନେ ସେମାନେ ଜାଣନ୍ତି, ସେମାନେ ଆସିକି ମାନେ ସବୁ ମାନେ ହପ୍ତାହରେ 3-4 ବାରରେ ସେମାନେ ହେଉଛୁ ଆସିକି ଧରି ନିଅନ୍ତି। ତାପରେ ସେମାନେ ନେଟିଂ କରିବା ଦ୍ୱାରା ଆମର ମାଛ ଗୁଡ଼ା ବି ଟିକେ ନାଳ ଏକର ଦୌଡ଼ା ଚଳପ୍ରଚଳ ହୁଏ, ଯାହାଫଳରେ ମାଛ ଗୁଡ଼ା ଟିକେ ଶୀଘ୍ର ବଢ଼ନ୍ତି।
1: ଯାହା ହଉ, ଆପଣ ଚିଙ୍ଗୁଡ଼ି ଚାଷ କରିକି ମଧ୍ୟ ବେଶ ଲାଭବାନ ହେଇପାରୁଛନ୍ତି। ତେବେ ରୋହି ଭାକୁଡ଼ ମିଡ଼ିକାଳି ଏଇ ମାଛ ଗୁଡ଼ିକ ଆପଣ ସେ ବ୍ୟବସାୟୀମାନଙ୍କୁ ଦେଇଦିଅନ୍ତି ନା ନିଜେ ବିକ୍ରି କରନ୍ତି?
0: ଆଜ୍ଞା, ସେଇମାନେ ତାଙ୍କୁ ଧରିକି ସେଇମାନେ ନେଇଯାଆନ୍ତି, ସେଇଠି ଗ୍ରେଡିଂ କରିଦିଆଯାଏ। ମିନିମମ୍ଟା 140 ଟଙ୍କା କେଜିରେ ନେଉ, କିଲେ ଉପରେ ହେଲେ ଆମେ 200 ଟଙ୍କା ନେଉ, ଏଇଠି ସେମାନେ ଦେଇକି ଯାଆନ୍ତି।
1: ଓ, ମାନେ ରୋହି ଭାକୁଡ଼ ମିଡ଼ିକାଳିର ଗୋଟେ ଓଜନ ଅନୁସାରେ ରେଟ୍ ହୁଏ?
0: ହଁ, ଓଜନ ସାଇଜ ଅନୁଯାୟୀ ରେଟ୍ ହୁଏ। ଯିଏ ଏମିତି 500 ଉପରେ ହେଲେ ହେଉଛୁ 150 ଟଙ୍କା, 500 ତଳେ ହେଲେ 140, କିଲେ ଉପରେ ହେଲେ 200 ଟଙ୍କା।
1: ତେବେ ଇଏ ଗଲା ମାଛ କଥା। ତେବେ ବାଡ଼ିରେ କି କି ଫଳ ଗଛ ସବୁ ଲଗେଇଛନ୍ତି?
0: ଏହା ଲିଚୁ ଅଛି, ଆମ୍ବ ଅଛି, ଆମ୍ବ ହେଉଛୁ 15 ଭେରାଇଟି ଆମ୍ବ ଅଛି। ଆଉ ତାପରେ ପେଡ଼ା ଅଛି, ନଡ଼ିଆ ଅଛି, ଏବେ ଏବେ ଲେଟେଷ୍ଟ ନୂଆ ଗଛ କିଛି ଲଗେଇବା ଭାବୁଛେ, ନୂଆ ଆମ୍ବ ଗଛ ଲଗେଇବା, ଆଉ ଥାଇଲାଣ୍ଡ ବେରି ଲଗେଇବା ବାହାରୁଛେ, ଥାଇଲାଣ୍ଡ କୋଳି।
1: ତେବେ କଥା ହେଉଛି ଯେଉଁ ଆମ୍ବର କୋଉ ଜାତିର ଆମ୍ବଟା ଆପଣଙ୍କର ବେଶୀ ଦାମରେ ବିକ୍ରି ହୁଏ?
0: ଆଜ୍ଞା, ସେଟା ଆମର ହେମିଲଟନ ସୁନ୍ଦରୀ ଫାଷ୍ଟ ବାହାରେ, ସେଟା 150 ଟଙ୍କା ଫାଷ୍ଟ ବିକ୍ରି ଆରମ୍ଭ ହୁଏ
1: କିଲୋ ପିଛା,
0: କିଲୋ ପିଛା।
1: ଆଉ ତଥାପି ଆମ୍ବରୁ କେତେ ପାଆନ୍ତି?
0: ହଁ, ଆମ୍ବରୁ ଆଜ୍ଞା 1.5 ଲକ୍ଷ ଟଙ୍କା ଉପରେ ହୁଏ ଆମ୍ବରେ ବର୍ଷକୁ। ତାପରେ ଯେତିକି ମାନେ ଯାହା ବାଣ୍ଟାରେ ଯାଇ ସବୁ ଆସିକି ନିଅନ୍ତି ସେଗୁଡ଼ା, ସେଟା ହିସାବ ନଥାଏ ଆଉ।
1: ତାପରେ ଏଇ ଯେଉଁ କହିଲେ କୁକୁଡ଼ା, କି ଜାତିର କୁକୁଡ଼ା ଆପଣ ରଖିଛନ୍ତି?
0: କୁକୁଡ଼ା ହେଉଛୁ ଦେଶୀ ଭିତରେ ଆମେ ଭୁବନେଶ୍ୱରରୁ ଆଣୁଛେ, ହେଉଛୁ ସିପିଡିଓରୁ, ସେଠୁ ଆମେ ଆଣୁଛେ ହେଉଛୁ ଅସଲି ବୋଲି କୁହନ୍ତି ଗୋଟେ,
1: ହାସଲି
0: ଅସଲି ନାମ ଅଛି ଗୋଟେ, ଅଛି ହାସଲି ଅଲଗା, ଏଇଟା ଅସଲି ଅସଲି ଗୋଟେ। ଆଉ ହେଉଛୁ କଳା କୁକୁଡ଼ା ଆପଣ କହୁଛି ଏଇଟା ରଙ୍ଗୀନ ବାଟ କଡ଼କନାଥ ଆସୁଛି, ତାପରେ ବ୍ଲାକ୍ ଅଷ୍ଟ୍ରଲକ ଆସୁଛି, ଆଉ ରଙ୍ଗୀନ ବାଟ ସେମାନେ କହିକି ଦେଉଛନ୍ତି, ଆଉ ବନରାଜ ଆସୁଛି।
1: ତେବେ ଏଇ କୁକୁଡ଼ା ଗୁଡ଼ିକ କେତେ ଦିନ ପରେ ବିକ୍ରି ଯୋଗ୍ୟ ହେଇଯାଏ?
0: ଆଜ୍ଞା, ଆମେ ଏଇଟାକୁ ପୁରା ଆମେ 2 ମାସ ପର୍ଯ୍ୟନ୍ତ ଫାର୍ମରେ ରଖୁ, ଦାନା ଦେଇକି ତାପରେ ଧୀରେ ଧୀରେ ଚାଉଳ ଏଗୁଡ଼ା ଦେଇକି ଆମେ ବାହାରକୁ ଛାଡ଼ିଦେବୁ। ବାହାରକୁ ଛାଡ଼ିଲା ବେଳେ ଘାସ ଧାନ ଚାଉଳ ଏଗୁଡ଼ା ଯଦି ଖାଇଲେ ସେ ଧୀରେ ଧୀରେ ଟିକେ ମାଂସ ତାଙ୍କର ଟାଣ ହୁଏ, ଯାହାଫଳରେ ସେମାନେ ଦେଶୀ ଆକାରରେ ବି ଆମେ ବିକି ପାରୁଛେ।
1: ତେବେ ଏଇ ଯେଉଁ ସବୁ କାମ କରିବା ପାଇଁ ମାନେ ଆପଣଙ୍କୁ କେଉଁମାନେ ସବୁ ସହଯୋଗ କରନ୍ତି?
0: ଆଜ୍ଞା, ଭାଇ ଭାଉଜ ଆଉ ସାଙ୍ଗ ହେଉଛୁ ଆମର ନିଜ ଲୋକ ଅଛନ୍ତି, ସବୁ ସହଯୋଗ କରନ୍ତି, ସେମାନେ ସବୁ ମିଶିକି 10-15 ଜଣ ଲୋକ ଅଛନ୍ତି, ସବୁ ସାହାଯ୍ୟ କରନ୍ତି ସବୁ ଆସିକି, ସେମାନଙ୍କୁ ଆମେ ତାଙ୍କ ଡେଲି ହିସାବରେ ପଇସା ସେମାନଙ୍କୁ ପ୍ରାପ୍ୟ ଦିଆଯାଏ।
1: ଆଉ ଏଇ ଧାନ ଚାଷ କହିବା, କାରଣ ଧାନ ଚାଷଟା ଗୋଟେ ପାରମ୍ପରିକ ଚାଷ, ଏବଂ ଏ ଧାନରେ କେମିତି ଆପଣ ଭଲ ଉତ୍ପାଦନ କରିପାରୁଛନ୍ତି ଏବଂ ନିଜେ ମଧ୍ୟ ଚାଉଳ ଏଇ ଚାଷରୁ ଖାଉଛନ୍ତି ଏବଂ ବିକୁଛନ୍ତି ମଧ୍ୟ?
0: ଆଜ୍ଞା, ଧାନ ଚାଷ ଆମେ ସାଧାରଣତଃ ଟିକେ କିଛି ସେଣ୍ଟେଡ଼ ରାଇସ୍ କରୁଛେ, ଏଇନା ମାର୍କେଟର ଡିମାଣ୍ଡ ଅଛି ସେଣ୍ଟେଡ଼ ରାଇସ୍, ବାସନା ଧାନ, ବାସୁମତୀ ଧାନ, ଯେଉଁଟା ମାର୍କେଟରେ ଏଇନା ଆପଣ ପିମ୍ପିଣି ବାସ ବିକ୍ରି ହେଉଛି 160 ଟଙ୍କା ଚାଉଳ, କିନ୍ତୁ ଆମେ ଦେଉଛୁ 140 ଟଙ୍କା ଲେଖା ଚାଉଳ ସେ ଦୋକାନ ଦେଉଛୁ। ଦୋକାନ ତ ମୁଁ ଦିଏନି, ଲୋକ ଏଇ ଘରୁ ଆସିକି ନେଇଯାଆନ୍ତି। ତାପରେ ଆଉ ଅନ୍ୟ ଯେଉଁ ଧାନ ଗୁଡ଼ା ହେଉଛି

0: କୃପାରେ ସେଟା ଆମେ ସବୁ ଲ୍ୟାବ୍ ଜରିଆରେ ଆମେ ସବୁ ଗଭର୍ଣ୍ଣମେଣ୍ଟକୁ ଦେଇଦେବୁ, ଯାହାଫଳରେ କି ପଇସା ଟିକେ ଭଲ ଆସେ।
1: ଆଚ୍ଛା, ଏଇ ଯେଉଁ ବାସ୍ନା ଧାନ କରୁଛନ୍ତି ମାନେ ସେଟା ନିଜସ୍ୱ ବିହନ ନା କେଠୁ ଆଣିଥାନ୍ତି?
0: ଆଜ୍ଞା, ସେଟା ଆମ ନିଜର ବିହନ, ସେଟା ଆମ ପ୍ରତ୍ୟେକ ବର୍ଷ ଆମେ ବାଛିକି ରଖୁ, ବିହନଟାକୁ ମିଶି ଯାଇଥାଏ, ତାକୁ ବାଛିକି ରଖୁ, ପୁଣି ତାକୁ ଇଏ କରୁ, ନିଜର ବିହନ। ସେ ଥରେ ଯାହା ଆମେ ଆଣିକି ରଖିଦେଲୁ, ତାପରେ ଆମେ ସେଇଟା ମୋର ଆପାତ ଚାଲିଛି, ଏଇନା 15 ବର୍ଷ ହେଲାଣି ମୁଁ ସେଇ ବିହନ ଚଲେଇଛି।
1: ତେବେ ବର୍ତ୍ତମାନ ଧାନ ଗଛ କିଭଳି ଅବସ୍ଥାରେ ଅଛି?
0: ଆଜ୍ଞା, ବର୍ତ୍ତମାନ ଏଇ ଭଲ ଅଛି, ଡେମ୍ବ ଆସିବା ସମୟ ହେଇ ଆସିଲାଣି, ତାପରେ ଡେମ୍ବ ଆସିଲେ ଆମେ କାଟିବା, ନଭେମ୍ବର ଡିସେମ୍ବର ଆଡ଼େ ଧାନ ଆଣି କାଟିବା ଆଉ।
1: ଏଇନା କେମିତି ଲାଗୁଛି ଧାନ ମାନେ ବର୍ତ୍ତମାନ ହବ ବାହାରି ନାହିଁ ଥୋଡ଼ ମାନେ ବର୍ତ୍ତମାନ ଫଳ ପୁଣି ଆସିବ? ଆପଣ ସଫା ସୁତୁରା କରୁଛନ୍ତି, ପନିପରିବା ଲଗେଇବେ ବୋଲି ବି ଆପଣ ବିଭିନ୍ନ ପ୍ରକାର ବ୍ୟବସ୍ଥା କରୁଛନ୍ତି, ବର୍ତ୍ତମାନ କେମିତି ଲାଗୁଛି?
0: ଆଜ୍ଞା, ଏଇନା ତ ଚାଷୀମାନଙ୍କର ଗୋଟେ ସବୁଠାରୁ ଏଇନା କାମ ଆହୁରି ବଢ଼ିଯାଇଛି, କାରଣ ଏଇନା ବର୍ଷା ସରିଲା, ଏଇନା ସବୁ ହଳ କରିକି ବିଲାତି ବାଇଗଣ ସବୁ ରକମ ପନିପରିବା ଆମେ ଲଗଉଛେ ବାଡ଼ି ସାରା, ପୁଣି ଧାନ ଉଠିନେ ଆମେ ମୁଗ ବିରି ମାନେ ଯେଉଁ ସବୁ ରକମ ଆମେ ଚାଷ କରିବା ପାଇଁ ତତ୍ପର ହେଇଯାଉଛେ ଆଉ। ଧାନ ତ ବର୍ତ୍ତମାନ ତ ହେଉଛି ବହୁତ ସୁନ୍ଦର ହେଇଛି, ତାପରେ ଯେତେବେଳେ ଥଡ଼ ଆସେ ଧାନ ଯେତେବେଳେ ଖେଳେ, ଯେତେବେଳେ ପାକଳ ଏଇ ଅବସ୍ଥାକୁ ଆସିଯାଏ ଯେତେବେଳେ ଖେଳେ, ସେତେବେଳେ ଗୋଟେ ଚାଷୀର ହସ କହେ, ମୋର ହସ କହିଲେ ମାନେ ନ ସରେ, ସେ ମାନେ ଅଧଘଟାରେ ଘଟା ଗୋଟେ ବି ସେ ଆପଣ ବୁଲୁଥିବେ ମାନେ ମନ ଖୁସି ହେଇଯାଏ ଚାଷୀର। ସେତେବେଳେ ମୋର ଅଭିଜ୍ଞତାରୁ କହୁଛି, ଯଦି ଜଣେ ଠିକ ଉପାୟରେ ଚାଷ କରେ, ସେ ତାର ନିଜର ସ୍ୱଚ୍ଛଳ କେବେ ଅସୁବିଧାର ସମ୍ମୁଖୀନ ହବନି, ଆଉ ପଇସା ଆପେ ଆସିବ ଚାଷ ମାଧ୍ୟମରେ, ସେ ପଇସା ମାନେ ବହୁତ ଆସିବ, ବହୁତ ଆସିବ, ନିଜେ ଚଳିପାରିବ କିମ୍ବା ଅନ୍ୟକୁ ସେ ଚଳିପାରିବ, ଏଇଟା ହଉଛି ଚାଷ ସବୁଠାରୁ ବଡ କଥା। ମୁଁ ସେ ଅନୁଯାୟୀ ସମସ୍ତ ଚାଷୀ ମାନଙ୍କୁ ଅନୁରୋଧ କରିବି, ସମସ୍ତେ କିଛି ନା କିଛି ନିହାତି ଚାଷ କରିବା ଦରକାର, ତାହେଲେ ସମସ୍ତେ ଖୁସିରେ ରହିବେ। ଚାଉଳ ରେଟ୍ ବି ଏଇନା ମାର୍କେଟରେ ବହୁତ ରେଟ୍ ବଢ଼ିଗଲାଣି, ଅସୁବିଧା ନାହିଁ, ସେ ଅନୁଯାୟୀ ସବୁ ରକମ ଚାଷ କରିନେ ବି ଆପଣ ପିଆଜ ଫିଆଜ ସବୁ କରିବେ, ପିଆଜ ବର୍ତ୍ତମାନ 50 ଟଙ୍କା ହେଲାଣି, ପିଆଜ କରିବେ ଚାଷ କି ଆଳୁ କରିବେ, ସେଗୁଡ଼ା କିଛି କିଛି ବାଡ଼ିରେ ନିହାତି ସମସ୍ତେ କରନ୍ତୁ ଏବଂ ଭଲରେ ରୁହନ୍ତୁ।
1: ପ୍ରୀତି ପଲ୍ଲବ ଜେନା, ଆଜି ଆପଣ ନିଜ ସମ୍ପର୍କରେ ଏବଂ ନିଜର ଚାଷବାସ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆମ କାର୍ଯ୍ୟକ୍ରମ ତ ସରି ଆସିଲାଣି, ଆମର ଆପଣମାନେ ଜାଣିଛନ୍ତି ଆମର କାର୍ଯ୍ୟକ୍ରମର ଇଏ ହେଉଛି ଅବଧି ହେଉଛି ଅଧଘଣ୍ଟା, ତାହାରି ଭିତରେ ଆମେ ଆପଣଙ୍କୁ ବିଭିନ୍ନ ରକମ ଚେଷ୍ଟା କରୁ ଯେ ଆପଣଙ୍କୁ ସଚେତନ କରିବା, ଆମେ ମଧ୍ୟ ସଚେତନ ହେବା, ଆମ ପରିବାରକୁ ସଚେତନ କରିବା, ଆପଣମାନଙ୍କୁ ସଚେତନ କରିବା, ତାହାରି ଭିତରେ ଆପଣ ଟିକେ ଖୋଜନ୍ତୁ, ଜାଣନ୍ତୁ, ଶୁଣନ୍ତୁ ଏବଂ ସେଇ ହିସାବରେ ପଦକ୍ଷେପ ନିଅନ୍ତୁ, ତେବେ ଯାଇକି ଆମର ଯୋଉ ଆକାଶବାଣୀ ବାରିପଦାର ଯୋଉ କାର୍ଯ୍ୟକ୍ରମ ରହିଛି ଚାଷବାସ, ତାର ଯୋଉ ରହିଛି ସଫଳ ରୂପାୟନ, ଆମେ ସଫଳ ରୂପାୟନ କରିପାରିବା। ଆମ କାର୍ଯ୍ୟକ୍ରମର ନାମ ହେଉଛି ଚାଷବାସ, କିନ୍ତୁ ଆମେ ସବୁ କଥା ହଉ, ଆମ ଠିକଣା ହେଉଛି
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
0: ଆମକୁ ଶୁଣୁଥିବା ସବୁ ଶ୍ରୋତା ବନ୍ଧୁ, ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ ଆଜିକା କାର୍ଯ୍ୟକ୍ରମ ଏଇଠି ରଖୁଛୁ। ନମସ୍କାର।
1: ନମସ୍କାର।

ଶୁଣିଲେ ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥିରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଆରତୀ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଆଶା ଭୋସଲେ।

0: Domingo.
1: ଏଥର ଗୀତଟି ଅଗ୍ନି ପରୀକ୍ଷା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସୋନୁ ନିଗମ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ହଁ ଭାଇ, କାହାରେ ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଁ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ, ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ବିଜୁଳି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକା।

0: ଗୋଟେ ଆମେ ରୋଷେଇବାସ କରୁ, ଆଉ ଗୋଟେ ଭିତର ଆଡ଼େ ସେଇଟା କୋଠରୀ ହେଇକରି ଥାଏ, ସେଇଟା ଠାକୁର ସେଥିରେ ଆମେ ପୂଜା କରୁ। ଆଉ
1: ସେଇଟା ଭିତର ଘର କୁହନ୍ତି,
0: ଭିତର ଘର ସେଠି ଆମର ଠାକୁର ଅଛନ୍ତି ପୂର୍ବ ପୁରୁଷ ମାନଙ୍କୁ, ସେଥିରେ ଆମେ ହାଣ୍ଡିଆ ବିଭିନ୍ନ ପ୍ରକାର ଭୋଗରାଗ ବି ସେଠି ଆମେ ପୂଜା କରିଥାଉ।
2: ଆଚ୍ଛା, ଆପଣଙ୍କର ସାନ୍ତାଳ କହିଲେ ଗୋଟିଏ ଗୋଷ୍ଠୀ ନା ଉପଗୋଷ୍ଠୀ ଅଛନ୍ତି?
3: ପ୍ରଥମେ ଯେତେବେଳେ ଆମର ବଂଶ ଉଦ୍ଭବ ହେଲା ସେତେବେଳେ ହାସଦା, ତାପରେ ମୁର୍ମୁ, କିସ୍କୁ, ହେମ୍ରମ, ମର୍ଡ଼ି, ସରେନ, ଟୁଡ଼ୁ,
1: ତାପରେ ଆସି ପାଞ୍ଚଟି ମିଶି
3: ହାସଦା ମାନେ ଥିଲେ ବିଚାରପତି। ସେମାନେ ସମାଜର ସମସ୍ତଙ୍କର ବୁଝୁଥିଲେ,
1: ଆଜ୍ଞା। ତାପରେ
3: ତାପରେ ମୁର୍ମୁ ତାଙ୍କର ଯେଉଁ ପୁରୋହିତ କାମ କରୁଥିଲେ,
1: ତାପରେ
3: ନାଇକେ ଯେଉଁଟା ଆମ ସାନ୍ତାଳୀ ଭାଷାରେ କୁହାଯାଏ ସେଇଟା କରୁଥିଲେ
1: ମୁର୍ମୁ। ତାପରେ
3: ତାପରେ କିସ୍କୁ, କିସ୍କୁ ମାନେ ଆମ ରାପାଜ ଥିଲେ, ଅର୍ଥାତ୍ ରାଜା ରାଜୁଡ଼ା ଥିଲେ। ତାପରେ ହେମ୍ରମ, ହେମ୍ରମ ହେଉଛନ୍ତି ଆମ ସାନ୍ତାଳ ଭାଷାରେ କାର୍ଯ୍ୟ ମନ୍ତ୍ରୀ ଦେୱାନ ଏସବୁ ସେମାନେ କାମ କରୁଥିଲେ।
1: ତାପରେ
3: ମାର୍ଡ଼ି ସେମାନେ କିଷାଣ ବା ମହାଜନ ଥିଲେ, ଜମିଦାର ଥିଲେ। ସରେନ ସେମାନେ ସିପାହୀ ବା ଯେଉଁଟାକି ଆମେ କହୁଛୁ ଫାଦ ସେଇଆ ଥିଲେ। ଟୁଡ଼ୁ ସେମାନେ ବିଭିନ୍ନ ନାଚ ଗୀତରେ ଉସ୍ତାଦ ଥିଲେ।
1: ଆଚ୍ଛା, ସେମାନେ ସଙ୍ଗୀତ ପ୍ରିୟ ଥିଲେ,
3: ଆଜ୍ଞା।
1: ତାପରେ
3: ତାପରେ ଆପଣଙ୍କର ବାସ୍କେ, ବାସ୍କେ ଏମାନେ ବେପାର ବାଣିଜ୍ୟରେ ପକ୍ଷ ଥିଲେ।
1: ଆଚ୍ଛା, ତାପରେ
3: ବେସରା ଏମାନେ ନାଚ ଗୀତ ସବୁଥିରେ ଉସ୍ତାଦ ରହୁଥିଲେ ଏବଂ ସେମାନେ ଯାହା ଚାହୁଁଥିଲେ କରି ଯାଉଥିଲେ।
1: ଆପଣଙ୍କ ନାଁଟା?
3: ଭୁଜରାମ ମୁର୍ମୁ।
4: ଏଇ ଉପଗୋଷ୍ଠୀ ମାନଙ୍କୁ କଣ କହନ୍ତି କହିଲ?
2: କଣ?
4: ପାରିସ।
2: ପାରିସ।
4: ଆଚ୍ଛା ନନ୍ଦକିଶୋର ବାବୁ, ଆପଣଙ୍କ ସାନ୍ତାଳ ସମ୍ପ୍ରଦାୟ ଭିତରେ କଣ କଡା ନୀତି ନିୟମ ଅଛି? ଅନ୍ୟମାନଙ୍କ ପରି ଆପଣଙ୍କ ଗୋଷ୍ଠୀ ଭିତରେ କଳିତ କରାଳ ହେଲେ ତାର ସମାଧାନ କେମିତି ହୁଏ?
5: ଆଦିବାସୀ ସମାଜ କହିଲେ ମୁଖ୍ୟତଃ ଆମେ ମୁଁ ରିଫର କରୁଛି ଯେ ସାନ୍ତାଳ, କୁଲହ, ମୁଣ୍ଡା, ମାହାଲି ଆଉ ବିରହ, ଏମାନଙ୍କର ଯେଉଁ ସାମାଜିକ ରୀତିନୀତି ଅଛି ଗଣ୍ଡଗୋଳ ମେଣ୍ଟନ କରିବା ପାଇଁ ଏମାନଙ୍କର ମାନେ କୋର୍ଟ କଚେରୀର ଆବଶ୍ୟକତା ନାହିଁ। କାହିଁକି ତାଙ୍କ ଯେ ଗାଁର ମୁଖିଆ ଅଛନ୍ତି, ପାଞ୍ଚ ଲୋକ ଅଛନ୍ତି, ସେମାନେ ଗାଁର ବିଚାର ଆଚାର କରିକି ସମାଧାନ କରିଦିଅନ୍ତି ଗାଁର ବିବାଦକୁ। ଯଦି ସେହି ଦୁଇଟା ଗାଁ ଭିତରେ ହେଲା, ସେଇଥିପାଇଁ ଫେର ଦୁଇଟା ମୁଖିଆ ଭିତରେ ଆଉ ଜଣେ ଆମର ପାରଗାନା ଗୋଟେ ଥାଏ, ପ୍ରତ୍ୟେକ ପିଢ଼ରେ ଜଣେ ଜଣେ ପିଢ଼ ପରଗଣା ପାରଗାନା ବା ବିଚାରପତି ଥାନ୍ତି। ସେଇଠୁ କ'ଣ ହୁଏ, ଯଦି ସେ ଦୁଇଟା ଗାଁ ଭିତରେ ସମାଧାନ ନହେଲା, ତାହେଲେ ଆମର ମଧ୍ୟ ଅଛି ଯେ ସୁପ୍ରିମକୋର୍ଟ ଅଛି, ସୁପ୍ରିମକୋର୍ଟକୁ ଆମର ଲ ବିର୍ ସେନ୍ଦ୍ରା ବୋଲି କୁହାଯାଏ।
1: ସୁପ୍ରିମକୋର୍ଟରେ ଆପଣଙ୍କର ସମ୍ପ୍ରଦାୟ ଭିତରେ ଅଛି?
5: ହଁ,
1: ଆଚ୍ଛା,
5: ଆମ ସମ୍ପ୍ରଦାୟ ଭିତରେ ସୁପ୍ରିମକୋର୍ଟ ଅଛି। ସେଇଟା ହେଉଛି ଶିକାର ବେଳେ, ଏଇ ଯେଉଁ ଆପଣଙ୍କ ଯେ ଶିକାର ହୁଏ ଏ ଯେଉଁ ବୈଶାଖ ମାସରେ ସେନ୍ଦ୍ରା ଯେଉଁଟାକୁ କୁହାଯାଉଛି ଶିକାର, ଆଉ ସେଇଠି ଯେ ଖଡ଼ିଆ ଯେ ଦେହୁରୀ ଯେ ପୂଜକ ଥାନ୍ତି ତାର ସଭାପତିତ୍ୱରେ ସେଇଟା ବିଚାର ଆଚାରଟା କରାଯାଏ।
4: ଜାଣସ୍ୱାତି, ଏଇ ହେମ୍ରମ ବାବୁ ବହୁତ ପୂଜାପୂଜି କରନ୍ତି, ଭାରି ମାନନ୍ତି ତାଙ୍କ ଦେବତା ମାରାଂ ଗୁରୁ ହିର୍ଲାଙ୍ଗ, ସାନ୍ତାଳ ମାନଙ୍କ ପରମେଶ୍ୱର।
1: ଯେଉଁଠି ଗୋଟେ ମାଛି ଆମର ସାନ୍ତାଳ ବସ୍ତି ଅଛି, ପଲ୍ଲୀଟି ଅଛି, ସେମାନଙ୍କ ପାଇଁ ତ ଗୋଟେ ନିଶ୍ଚୟ ସର୍ବସାଧାରଣ ପୂଜା ଜାଗା ଥିବ।
0: ଆଜ୍ଞା,
1: ସେ ପୂଜା ଜାଗାଟି କ'ଣ?
0: ସେଇଟା ଜାହେର, ଆଜ୍ଞା, ଜାହେର ଗାର୍ଡ ଜାହିରା।
1: ଆଜ୍ଞା,
0: ଆଉ ସେଇଟା ତ ଆମର
1: ସେଠି କ'ଣ କ'ଣ ଥାଏ?
0: ସେଇଠି ଆମର ଠାକୁର ଅଛନ୍ତି, ଆମର ମାରାଙ୍ଗୁରୁ,
1: ଗଛ ଗଛ ସବୁ କ'ଣ ଥାଏ? ତାହେଲେ
0: ଗଛ ସବୁ ଆମର ଶାଳ ଗଛ,
1: ଆଉ
0: ସାରଜମଦାର ଯେଉଁଟା
1: ଆଉ
0: ଆଉ ତା ସାଙ୍ଗରେ ବିଶେଷ କରି ନିମ ବି ଥାଏ, ଯେ ଏତେ ନୁହଁ, ଅସନ ନିମ ବି ଥାଏ, କିନ୍ତୁ ଜାହେରରେ ମୋଟାମୋଟି କହିବାକୁ ଗଲେ ସାରଜମଦାର ଏଟା ବେଶୀ ଥାଏ।
2: ଆଚ୍ଛା, ଗୋଟିଏ କଥା ବହୁତ ଦିନରୁ ମୁଣ୍ଡ ଭିତରୁ ମୋର ଯାଉନି,
4: କ'ଣ
2: ଏଇ ବଙ୍ଗା, ବଙ୍ଗାଟି କ'ଣ ଯେ? ସବୁ ଆଦିବାସୀ ସମ୍ପ୍ରଦାୟରେ ଏ ଶବ୍ଦଟି ଅଛି।
6: ବଙ୍ଗା କହିଲେ ଏକ ଅଦୃଶ୍ୟ ଶକ୍ତିକୁ ବୁଝାଏ, ଯେଉଁ ଯାହାର କୌଣସି ଆକାର ଆକୃତି ଗୋଟା ଷ୍ଟ୍ରକ୍ଚର୍ ସେପ୍ କୌଣସି ତାର ନାହିଁ, କେବଳ ସେଇଟା ଅଦୃଶ୍ୟ ଶକ୍ତିକୁ ହିଁ ଆମେ ବଙ୍ଗା କହିଥାଉ।
1: ସେଇଟା ସମସ୍ତେ ପୂଜା କରନ୍ତି, ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟ?
6: ହଁ, ପ୍ରତ୍ୟେକ ଆଦିବାସୀ ସମାଜ।
1: ଆଚ୍ଛା, ମୁଁ ତ ଦେଖିଛି ଆପଣଙ୍କର ଅନେକ ପରିବାରରେ, ଏପରିକି ସାନ୍ତାଳ ପରିବାର ହଉ, ଖଡ଼ିଆ ପରିବାର ହଉ, ସେମାନେ ଜଗନ୍ନାଥଙ୍କୁ ପୂଜା କରନ୍ତି, ଶିବଙ୍କୁ ପୂଜା କରନ୍ତି, ଲକ୍ଷ୍ମୀଙ୍କର ମାର୍ଗଶୀର ମାସେ ମାଣ ମଧ୍ୟ ବସେ, ତୁଳସୀ ଉଦ୍ଧାର ସେ ଚଉ, ସବୁ ଯାହା

0: ସତରେ ବିଶ୍ୱାସ ମିଳ ଏ କୃଷ୍ଣ ତର୍କେ ବହୁ ଦୂର, ବିଶ୍ୱାସ ହିଁ ବଡ଼, ତା ପୁଣି ମଣିଷ ପାଖରେ ନୁହେଁ, ଗୋଟାଏ ଅଦୃଶ୍ୟ ଶକ୍ତି ଉପରେ।
1: କିନ୍ତୁ ଭୁଲି ଯାଉ ନା ସ୍ୱାତି, ଏ ବିଶ୍ୱାସ ଉପରେ ସଂସାର ସମ୍ପର୍କ ସବୁ ତିଷ୍ଠି ରହିଛି। ବିଶ୍ୱାସରୁ କାଣିଚାଏ ଉଣା ହେଲେ ସବୁ ଛିନ୍ଛତ୍ର ହୋଇଯିବ। ଦେଖୁନ ଆମ ବିବାହ ପରମ୍ପରା କଥା, ସ୍ୱାମୀ ସ୍ତ୍ରୀ ସମ୍ପର୍କ କେତେ ସରଳ ଓ କେତେ ନିବିଡ଼। ଟିକିଏ କିଛି ହେଲେ ଛାଡ଼ପତ୍ର, ସମ୍ପର୍କରେ ଯେଉଁ ଫାଟ ପଡ଼େ ଆଉ ଯୋଡ଼ି ହୁଏ ନା। ତମେ ଜାଣିନ ସ୍ୱାତି, ଏଇ ସାନ୍ତାଳ ସମ୍ପ୍ରଦାୟର ଛାଡ଼ପତ୍ର ବିଧାନ କେତେ ମର୍ମନ୍ତୁଦ, ସତେ ଯେପରି ସବୁ ଓଲଟ ପାଲଟ।
2: ସାନ୍ତାଳୀ ଭାଷାରେ ସାକାମଳେ ହେଲା ଛାଡ଼ପତ୍ର ବା ପତ୍ର ଚିରା। ଗ୍ରାମବାସୀ ଏବଂ ମାଝିଙ୍କ ଆଗରେ ସ୍ୱାମୀ ସ୍ତ୍ରୀ ପରସ୍ପର ମୁହଁମୁହିଁ ଛିଡ଼ା ହୋଇଥାନ୍ତେ। ମଝିରେ ଗୋଟିଏ ଢାଳରେ ପାଣି ରଖାଯାଏ। ସ୍ୱାମୀକୁ ତିନୋଟି ଗଛର ତିନୋଟି ଶାଳପତ୍ର ଦିଆଯାଏ। ସ୍ୱାମୀ ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ଏକଗୋଡ଼ିକିଆ ଠିଆ ହୋଇ ରହିଥାଏ। ତାକୁ ତିନୋଟି ଶାଳପତ୍ର ଦେଲା ପରେ ସେ ତାକୁ ଚିରି ଫୋପାଡ଼ି ଦିଏ ଏବଂ ପାଣି ଢାଳକୁ ଗଇଠା ମାରି ଡାହାଣକୁ ବୁଲି ପଡ଼ି ଚାଲିଯାଏ। ସ୍ତ୍ରୀ ମଧ୍ୟ ଅନୁରୂପ ବ୍ୟବସ୍ଥା କରିଥାଏ।
1: ଆଚ୍ଛା କୁହତ, ମଥାରେ ସିନ୍ଦୁର ଟୋପାଟିଏ ମାରିବାକୁ କେତେ ଆୟୋଜନ? ବରର ବଡ଼ ଭାଇ କନ୍ୟାକୁ ଗୋଟିଏ ପାଛିଆରେ ବସେଇବ, ବର ଓ କନ୍ୟା ମୁହାଁମୁହିଁ ହେଲେ ବର କନ୍ୟା ମୁଣ୍ଡରେ ସିନ୍ଦୁର ଲଗେଇବ, ତା ପୁଣି ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ତିନିଥର ହରିବୋଲ ସାଥିରେ, ସେଇ ତାର ହାତଗଣ୍ଠି।
3: ଆମର ନଅ ପ୍ରକାର ବାହାଘର ମୁଖ୍ୟତଃ ରହିଛି। ଆମର ମୁଖ୍ୟ ବାହାଘର ହେଉଛି ଯେଉଁ ଲଡ଼ମୀ ବାପଲା ବା କନ୍ୟା ଘରକୁ ଯାଇକି ଆମେ କନ୍ୟାକୁ ନେଇ ଆସୁ, କିନ୍ତୁ ବର ସେ ଯାଏନି। କନ୍ୟା ଯେତେବେଳେ ଆମେ ବର ଘରକୁ ଆସେ ତେବେ ଯାଇକିରି ସେ ବରକୁ ଫେର୍ ନିଆଯାଏ। ଏଇଟା କନ୍ୟାର ମାନ ସମ୍ମାନ ହିସାବରେ ଏଇ ବାହାଘରଟା ହୁଏ। ତାପରେ ଯେଉଁମାନେ ଧନୀ ଲୋକ ସେଇମାନେ ବରକୁ ନେଇକିରି କନ୍ୟା ଘରକୁ ଯାଆନ୍ତି, ସେଠି ସିନ୍ଦୁର ଦାନ କରିକି ବାହାଘରଟା ହୁଏ। ଏଇଟା ଧନୀ ଲୋକମାନଙ୍କର ହୁଏ। ତାପରେ ଗରିବ ଲୋକ ଯେଉଁମାନେ ଅଛନ୍ତି ତାର ସେମାନେ ଧନ ସମ୍ପତ୍ତି କୁଳେଇ ପାରିବନି, ହାଣିଆ ଚାଉଳ କି ଭାତ ଗାଁ ଲୋକଙ୍କୁ ଦେଇପାରିବନି କିମ୍ବା କନ୍ୟା ଘର ଦେଇପାରିବନି। ସେଇଥିପାଇଁ ଗରିବ ଲୋକମାନଙ୍କ ପାଇଁ ମଧ୍ୟ ସାମାଜିକ ରୀତିନୀତି ହିସାବରେ ଟୁଙ୍କି ଦିପିଲ ବାହାଘରଟା ରହିଛି। ତା ସହ ପ୍ରେମ ବିବାହ ବି ଅଛି, କିନ୍ଦ୍ର ବିବାହ ଯେଉଁଟା। ଆଉ ଆଗରେ ଯେଉଁ ଗୋଟେ ରକମ ଯେଉଁ ମେଳା ମହୋତ୍ସବ ହେଉଥିଲା, ଯେ ତାକୁ ଜବରଦସ୍ତ ଟାଣିକିରି ଆଣୁଥିଲେ କନ୍ୟାକୁ, ସେସବୁ ଆମର ସମାଜରେ ଆଉ ନାହିଁ। ତାପରେ ସେଇଠୁ ଏ ଯେ ଘର ଜୁଆଇଁ କନ୍ୟା ଘରେ ଯାଇକିରି ଘର ଜୁଆଇଁ ହିସାବରେ ପୁଅ ରହିବ, ଏମିତି ହେଇକିରି ନଅ ପ୍ରକାର ବାହାଘର ଅଛି।
0: ଏତେ ପରେ ସବୁ ସମ୍ପର୍କରେ ପୂର୍ଣ୍ଣଚିତ। ଆଚ୍ଛା ସମ୍ବିତ, ଝିଅଟି ଯେତେବେଳେ ବିବାହ ଯୋଗ୍ୟ ବା ଘର ଯୋଗ୍ୟ ହୁଏ?
4: ଝିଅଟି ବଡ଼ ହେଲା ମାନେ ବାପା ମା ତାଙ୍କର ଟିକେ ନଜରରେ ରହିଥିବ ମନ, ଆଉ ବାପ ତ ଆଗରେ ଜାଣିବା ନାହିଁ ଝିଅ ବଢ଼ିଲା ବୋଲି, କିନ୍ତୁ ସେଇ ଆମର ଯେଉଁ ଭିତାର କହନ୍ତି, ନହେଲେ ଆମର ଯେଉଁ ଜାହିରା ଦେବ ମେଳ ସେଗାରେ ଯାଆନ୍ତି ନାହିଁ, ସେ ଯୁଗରେ ଜଣାପଡ଼େ ଯେ ନାଇଁ ଝିଅଟା ଆମର ବଡ଼ ହେଲା।
5: ସେଥିରେ ଆପଣ ଜାଣନ୍ତି ଯେ ଝିଅଟି ବଡ଼ ହେଇଯାଇଛି?
4: ଆଚ୍ଛା ଠିକ୍ ବିବେକକୁ ଆସିଯିବେ।
5: ଆଚ୍ଛା ତା ଉପରେ କିଛି ଏମିତି ଆପଣଙ୍କର ସାନ୍ତାଳ ସମ୍ପ୍ରଦାୟର କିଛି ଏମିତି ନୀତି ନିୟମ କାଟୁ କରାଯାଇକି ବାନ୍ଧି ଦିଆଯାଇକି ଇଆଡ଼େ ଯିବନି ସିଆଡ଼େ ଯିବନି ଏମିତି?
4: ନା ସେ ନୁହେଁ, ଆମର ସେ ନୀତି ନିୟମ ନୁହେଁ, କିନ୍ତୁ ଆମର ନୀତି ନିୟମ ରହେ ବାହାଘର ଯଦି ଲଗ୍ନ ପହଞ୍ଚିଗଲା ତାହେଲେ ଆମେ ନଈ ପାହାରକୁ ଯାଇପାରିବୁ ନାହିଁ, ଝିଅକୁ ପଠେଇବୁ ନାହିଁ, ହୁଏତ ଜଙ୍ଗଲକୁ ପଠେଇବୁ ନାହିଁ ବାହାଘର ନ ହେଇଥିବା ପର୍ଯ୍ୟନ୍ତ। ହଁ ନାଚ ଗୀତ ହେଲେ ସିଧା ମା ସାଙ୍ଗରେ ଯାଇ, ଆମର ସାନ୍ତାଳ ସମାଜରେ ବହୁତ ଆଖଡ଼ା ଆଖଡ଼ାରେ ନାଚ, ଧର ହୁଏତ ଲାଗଣି ନାଚ, ବାହା ନାଚ, ଦଙ୍ଗ ନାଚ, ସେଇ ପର୍ବ ସେଇ ପର୍ବରେ ଅଛି ନାନା ପ୍ରକାର, କିନ୍ତୁ ସାଙ୍ଗସାଥି ନହେଲେ ମା ସାଙ୍ଗରେ ଯାଇକରି ନାଚ ଗୀତ ହେଇସାରି ସେମାନେ ସାଙ୍ଗରେ ଫେରି ଆସନ୍ତି।

0: ସତରେ ସମ୍ବିତ, ଅଦ୍ଭୁତ ପରମ୍ପରା ଏଇ ସାନ୍ତାଳ ସମ୍ପ୍ରଦାୟର।
1: ସାନ୍ତାଳୀ ବିବାହ ପରମ୍ପରା ଅନୁସାରେ ବର କନ୍ୟା ଉପରପାଟି ଦାନ୍ତ ଯଦି ଆଗ ଉଠିଥାଏ, ବିବାହ ଦିନ ପ୍ରଥମେ ତାଙ୍କୁ କୁକୁର ବା କୁକୁରୀ ବା ସାହାଡ଼ ଗଛ ସହିତ ବିବାହ କରାଯାଇ ତାଙ୍କୁ ଦୋଷମୁକ୍ତ କରାଯାଏ ଓ ବିବାହ ପରେ ବର ବା କନ୍ୟା ସହିତ ବିବାହ କରାଯାଏ। ଏହାକୁ ସାନ୍ତାଳୀମାନେ ପାପଖଣ୍ଡନ ଉତ୍ସବ ବୋଲି କହନ୍ତି। ଆହୁରି ମଧ୍ୟ ବାପା ମାଆ ଯଦି ବିବାହ ପୂର୍ବରୁ ରୀତିନିୟମ ନ ମାନି ବିବାହ କରିଥାନ୍ତି ଏବଂ ପୁତ୍ର କିମ୍ବା ଝିଅ ଜନ୍ମ ହୋଇଥାଏ କିନ୍ତୁ ବାପା ମାଆ ବିବାହ ବା ସିନ୍ଦୁର ଦିନ ଇତୁ ସିନ୍ଦୁର ହୋଇନଥାନ୍ତି, ତେବେ ଯେତେବେଳେ ପୁଅ ଏବଂ ଝିଅଙ୍କର ବିବାହ ସମୟ ଆସିଯାଏ ତା ପୂର୍ବରୁ କିମ୍ବା ବିବାହ ଦିନ ବାପା ମାଆଙ୍କୁ ପ୍ରଥମେ ମାରାଙ୍ଗୁରୁ ବା ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ବିବାହ ହେଲା ପରେ ଯାଇ ପୁଅ ଝିଅମାନଙ୍କର ବିବାହ ସମ୍ପନ୍ନ ହୋଇପାରେ।
2: ତମେ ଶୁଣିନ ସ୍ୱାତି, ସେମାନଙ୍କ ଛୁଆଟିଏ ଜନ୍ମ ହେବାର କଥା।
3: ଛୋଟ ଛୁଆଟା ଆମ ଘରେ ଜନ୍ମ ହେଲେ ଆତ୍ନା ଆଶାକାମ ବୋଲିକି ଏକ ପ୍ରକାର ପତ୍ର ସେଗୁଡ଼ାକ ଯୋଗାଡ଼ କରନ୍ତି, ହଳଦୀ କସନ ଗଛ ଆଉ ପତ୍ର ବାଛନ୍ତି, ହଳଦୀ ସେମିତି ତିନିଟା ବାଛନ୍ତି। ପ୍ରଥମ ଜନ୍ମ ହେଲା ସମୟରେ ଧାଇ ମା ଯେଉଁ ଲାଗିଥାଏ ଆଉ ତାକୁ ଭିଡ଼ାକନ୍ତି, ତାପରେ ସେମାନେ ଗାଧୋଇ ବନ୍ଧକୁ ଯାଆନ୍ତି। ଗାଧୋଇ ଗଲାବେଳେ ଏକ ସର ଭି ନେଇଯାଇଥାନ୍ତି, ସେଇଟାକୁ ଧୋଇକି ତା'ର କିଛି ପୂଜା ଅର୍ଚ୍ଚନା ବି କରନ୍ତି। ଘରକୁ ଆସିଲା ପରେ ସେ ଧାଇ ମା ସାଙ୍ଗରେ ହାଣ୍ଡିଆ ପୂଜା ହୁଏ, ସେ ପାଣିଟାକୁ ହାଣ୍ଡିଆ ଭାବିକିରି ପୂଜା ହୁଏ। ଆଉ ସେ
4: ଛୁଆ
3: ସେଇଦିନ ବି ଅନେକ ଲୋକ ନାଁ ଦିଅନ୍ତି।
0: ଆଚ୍ଛା, ମଣିଷଟିଏ ମରିଗଲେ
3: ଲୋକଙ୍କୁ ତ ଆମର ପୋଡ଼ନ୍ତି ବି ତା ସାଙ୍ଗରେ ପୁତନ୍ତି ବି, ସେ ତ ଆମର ଗୋଟେ କଥା ଅଛି, ସେ ତ ଜିଲିଣ୍ଡାର ଯେଉଁ କହନ୍ତି ସେ ପୋଡ଼ି ଦେଲେ ବି ତ ଆପଣଙ୍କର ସ୍ୱର୍ଗକୁ ଚାଲିଯିବ ବା ପୁନର୍ଜନ୍ମ ପାଇବ, ଆଉ ପୋତି ଦେଲେ ବି ସେ ସ୍ୱର୍ଗକୁ ଯିବ। ତେଣୁ ଜିଲିଣ୍ଡାରେ ଆମେ ଯେଉଁ ଅସ୍ଥିଟାକୁ ଭସେଇଦେବା ସେଇଟା ଜଳଚକ୍ର ମାଧ୍ୟମରେ ସେଇଟା ଉପରକୁ ଉଠିଯାଏ, ସେ ବି ଗୋଟେ ବିଶ୍ୱାସ ଅଛି।
4: ଆପଣ କେତେ ଦିନ ପାଳନ କରାଯାଏ ଏ ଅନ୍ତ୍ୟେଷ୍ଟି କ୍ରିୟାଟି?
3: ଏଇଟା ଆମର କିଏ ଶୀଘ୍ର ବି କରିପାରେ ସେଇଟା ତାଙ୍କର ପରିସ୍ଥିତି ଦେଖିକିରି ପରିବାର
4: ଆର୍ଥିକ ପରିସ୍ଥିତି,
3: ଆର୍ଥିକ ପରିସ୍ଥିତି ଦେଖି ଆମର ଜନ୍ମ ମୃତ୍ୟୁ ବିବାହ ସବୁ ହୁଏ।

ବକ୍ତା ଆମର ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ପଣ୍ଡିତ ରଘୁନାଥ ମୁର୍ମୁ, ସେମାନଙ୍କର ପ୍ରିୟ ଗୁରୁ ଗମ୍କେ। ଆହୁରି ବହୁତ କଥା ଅଛି ଶୁଣିବାକୁ ଏମାନଙ୍କ ବିଷୟରେ, ସମୟ କିନ୍ତୁ ହାତରେ ବହୁତ କମ। ଯିବା ପ୍ରମାଣିତ ହୁଏ ସେମାନେ କେବଳ ଦେଇପାରନ୍ତି, ଏମିତି ଆନ୍ତରିକତା ଭଲ ପାଇବା ଏଇଟା ହିଁ ଏମାନଙ୍କର ନିଜସ୍ୱ। ଚାଲ

0: ସତରେ ଅନେକ ବିଶେଷତ୍ୱ ଏହି ସାନ୍ତାଳ ଗୋଷ୍ଠୀର ସଂସ୍କୃତି ଓ ପରମ୍ପରାରେ
1: ନିଶ୍ଚୟ ପ୍ରଥମ କଥା ଏମାନେ ହେଲେ ଅଷ୍ଟ୍ରିକ୍ ମୁଣ୍ଡା ଭାଷା ଗୋଷ୍ଠୀର ଅଲଚିକି ସେମାନଙ୍କର ଭାଷା ଯାହା ତମେ ଶିଖୁଥିଲ ଯାହାର ସଂସ୍କୃତି

0: ବନ ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଚାରିତ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ବନ ମଲ୍ଲିକା
1: ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30
0: ପରବର୍ତ୍ତୀ ପର୍ଯ୍ୟାୟ ଭୂମିଜ ସମ୍ପ୍ରଦାୟ ବନ ମଲ୍ଲିକା ବନ ମଲ୍ଲିକା
2: ବନ ମଲ୍ଲିକା ବନ ମଲ୍ଲିକା
3: ଶୁଣୁଥିଲେ କାର୍ଯ୍ୟକ୍ରମ ବନ ମଲ୍ଲିକା ରଚନା ଏବଂ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ
4: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଏଲଫ୍ଟରର କେତେଟି ଗୀତ ଗୀତଗୁଡ଼ିକ ଶୁଣିପାରିବେ ଏହି ବିଜ୍ଞାପନ ପରେ
5: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ ଡିଏପି ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ରାଜ୍ୟରେ ସାରର କୌଣସି ଅଭାବ ନାହିଁ ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ସାର କଳାବଜାରୀକୁ ରୋକନ୍ତୁ ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଏ ଲଭ୍ ଷ୍ଟୋରି ଗୀତର ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।